ଅର୍ଜୁ ଆଜିର ପ୍ରାତଃ ଅଧିବେଶନ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଆରାଧନା ସହିତ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଭକ୍ତିଗୀତଟିକୁ ଶୁଣନ୍ତୁ। ଶିଳ୍ପୀ ରୀନା ସେନ୍ଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଗୀତିକାର ଦୁର୍ଯ୍ୟୋଧନ ମହାପାତ୍ର।

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଗୀତଟିକୁ ଶୁଣିଲେ ଶିଳ୍ପୀ ଲୋଭାବତୀ ପଢିଆରୀଙ୍କ କଣ୍ଠରେ ଗୀତଟିକୁ ରଚନା କରିଥିଲେ ଗୋପାଳ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ ଏଇ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଏବେ ଅଣସର ଘରେ ପୁରୀର ଶ୍ରୀମନ୍ଦିର ଚଳଣି ଭାଷାରେ ଅନବସର ବାସକୁ ଅଣସର ବୋଲି କୁହାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି। ସ୍ନାନ ଓ ଗୁଣ୍ଡିଚା ଯାତ୍ରା ମହାପ୍ରଭୁଙ୍କର ଦୁଇଟି ସ୍ୱୟଂ ଲୀଳା। ଏ ଲୀଳା ପାଇଁ ମହାପ୍ରଭୁ ନୀଳାଦ୍ରି ବିହାରୀ ମନ୍ଦିର ଭିତରୁ ବାହାରକୁ ବିଜେ ହୁଅନ୍ତି। ବିଶ୍ୱାସ କରାଯାଏ ଯେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଠାରୁ ଭାରତବର୍ଷର ସକଳ ତୀର୍ଥ ସମାଗତ ହୁଅନ୍ତି ଶ୍ରୀକ୍ଷେତ୍ରର ସୁନାକୂଅ ଜଳରେ। ବଡ଼ଦେଉଳର ଉତ୍ତର ଦ୍ୱାର ନିକଟସ୍ଥ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଏହି ସୁନାକୂଅ ଅବସ୍ଥିତ। ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ସୁନାଗୋସାଇଁ ଓ ମୁଦିରଥ 108 ନୂତନ କୁମ୍ଭରେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳରାଶି ଆଣି ଅଧିବାସ କରି ରଖନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ଚୁଆ ଚନ୍ଦନ କର୍ପୂର ଦିଆ ସେହି ଶୀତଳ ଜଳରେ ସ୍ନାନ କରନ୍ତି। ଥଣ୍ଡା ପାଣିରେ ଅଧିକ ସମୟ ସ୍ନାନ କରିବାରୁ ମହାପ୍ରଭୁଙ୍କୁ ଜ୍ୱର ବ୍ୟାଧି ହୁଏ, ତେଣୁ ସେ ଅଣସର ଘରେ ରହନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ଅଧିକାଂଶ ବିଧିବିଧାନ ମାନବାୟିତ। ମଣିଷଙ୍କ ଆଚରିତ କର୍ମ ଠାକୁରଙ୍କ ଲୀଳାରୀତିରେ ଦେଖାଯାଏ। ତେବେ ଅଣସରବାସ ସମ୍ପର୍କରେ ଚମତ୍କାର ପୌରାଣିକ କାହାଣୀଟିଏ ଅଛି। ସୃଷ୍ଟି ଆରମ୍ଭ କାଳର କଥା। ନୀଳସୁନ୍ଦର ପର୍ବତ ସମୁଦ୍ରକୂଳ ଟାପୁରେ ଅବସ୍ଥିତ ଥିଲା। ନଦୀ ସମୁଦ୍ର ଘେରା ଏହି ଟାପୁ ଅତ୍ୟନ୍ତ ମନୋରମ ଓ ପୂତଭୂମି ଥିଲା। ସାଗର ମନ୍ଥନ କାଳରେ ସମୁଦ୍ରରୁ ମହାଲକ୍ଷ୍ମୀ ଉଦ୍ଭବ ହେବା ପୂର୍ବରୁ ପ୍ରଥମେ ତାଙ୍କ ଅଗ୍ରଜା ଭଉଣୀ ଅଲକ୍ଷ୍ମୀ ଜାତ ହୋଇଥିଲେ। ବିଷ୍ଣୁ ଯୋଗ୍ୟ ଏହି ଦେବଭୂମିକୁ ଅଲକ୍ଷ୍ମୀ ପ୍ରଥମେ ଦଖଲ କରି ବସିଥିଲେ। ଦେବତାମାନେ ଏହି ମନୋଜ୍ଞ ଭୂମିକୁ ଅଲକ୍ଷ୍ମୀଙ୍କ କବଳରୁ ମୁକ୍ତ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ନିବେଦନ କଲେ। ଅଲକ୍ଷ୍ମୀ ରୂପବତୀ ହେଲେ ମଧ୍ୟ ଭୟଙ୍କରା। ତାଙ୍କର ବିଶାଳ କର୍ଣ୍ଣ, ଭୟଙ୍କର ଗର୍ଜନକାରିଣୀ ସ୍ୱର, ଆକୃତି ଦୀର୍ଘ ଓ ଭୟପ୍ରଦ। ବିଷ୍ଣୁ ତାଙ୍କ ପାଖରେ ଉଭା ହୋଇ ବିବାହର ପ୍ରଲୋଭନ ଦେଖାଇଲେ। ଅଲକ୍ଷ୍ମୀ ବିଷ୍ଣୁ ମାୟାରେ ଭଳିଯାଇ ବିବାହ ଆଶାରେ ଘୋର ଅରଣ୍ୟରେ ତାଙ୍କ ପଛେ ପଛେ ଯାଇ ପହଞ୍ଚିଲେ। ବିଷ୍ଣୁ ତାଙ୍କୁ ଗୋଟିଏ ଅସ୍ୱସ୍ଥ ଗଛ ମୂଳରେ ବସାଇ ଦେଇ ପୁରୋହିତ ସନ୍ଧାନରେ ବାହାରି ପଡ଼ିଲେ। କିଛି ସମୟ ଭିତରେ ଉଦ୍ଦାଳକ ଋଷିଙ୍କୁ ବିବାହ କର୍ମ ପାଇଁ ଡାକି ଆଣିଲେ। ଋଷି ମନ୍ତ୍ରପାଠ କରି କର୍ମ ସମ୍ପାଦନ କଲାବେଳେ ବିଷ୍ଣୁଙ୍କର ଚତୁର ମାୟାରେ ଉଦ୍ଦାଳକଙ୍କ ସହିତ ଅଲକ୍ଷ୍ମୀଙ୍କର ବିବାହ ହୋଇଗଲା। ପରିଶେଷରେ ଏହା ଅଲକ୍ଷ୍ମୀ ଜାଣିପାରିଲେ। ସେହି କାଳରୁ ଅଲକ୍ଷ୍ମୀଙ୍କ ଆବେଗମୟ କମ୍ପନରେ ବିନା ପବନରେ କମ୍ପିବାକୁ ଲାଗିଲା ଅସ୍ୱସ୍ଥ ଗଛ। ଅଲକ୍ଷ୍ମୀ ଛଳନାକାରୀ ବିଷ୍ଣୁଙ୍କୁ ମଧ୍ୟ ଅଭିଶାପ ଦେଲେ। ବିବାହର ମିଥ୍ୟା ଆବେଗ ସୃଷ୍ଟି କରି ମୋ ମନରେ ଯେଉଁ କମ୍ପନ ଜାତ କଲ, ସେ କମ୍ପ ପ୍ରତିବର୍ଷ ତୁମକୁ କଷ୍ଟ ଦେଉ। କୁହାଯାଏ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପରେ 15 କାଳ ଠାକୁର କମ୍ପ ଜ୍ୱରରେ ପଡ଼ନ୍ତି, ପଥୀ ପାଚନ ପିଅନ୍ତି, ନିବୁଜ ଅଣସର ଘରେ ରହନ୍ତି। ଦେବତା ହେଲେ ମଧ୍ୟ ଭୁଲ କରିଥିବାରୁ ପ୍ରଭୁ ନିଜେ ନିଜକୁ ଦଣ୍ଡ ଦିଅନ୍ତି। ବାସ୍ତବ ଦୃଷ୍ଟିରୁ ଦେଖିଲେ ସ୍ନାନ ଯାତ୍ରା ପରେ ମୂର୍ତ୍ତିମାନଙ୍କର ଶ୍ରୀଅଙ୍ଗ ବିରୂପ ଦେଖାଯାଇଥାଏ, ତେଣୁ ଏକ ଗୁମୁଟ ଘରେ ତାଙ୍କୁ ରଖି ସୁମୃତି କରାଯାଏ। ନେତ୍ରୋତ୍ସବ ଦିନ ସାଧାରଣରେ ନବଯୌବନ ଦର୍ଶନ କରାଯାଏ।

ପ୍ରଜାର୍ଗୁଲୁ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 121ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀ ଦାସ, କଣ୍ଠଶିଳ୍ପୀ ଥିଲେ ମହେନ୍ଦ୍ର କପୁର ଏବଂ ମିତାଲି ସିଂ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଭିକାରୀ ଚରଣ ବଳ। ଗୀତଟିକୁ ରଚନା କରିଛନ୍ତି ଗୀତିକାର ଗୌରହରି ଦଳାଇ।

ଗୀତଟିକୁ ଶୁଣିଲେ ଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ରଚନା କରିଥିଲେ ଗୀତିକାର ଗୌରହରି ତଳାଇ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

25 ମିନିଟ୍ରେ ଶୁଣିବେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ମଧୁମାଳତୀ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:40। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିବେ 7:55। ସକାଳ 8:30 ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। 8:45 ପ୍ରଚାରିତ ହେବ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବ 9:00। ସାହିତ୍ୟ ସୁଧା ଶୁଣିପାରିବେ 9:30। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ପ୍ରଚାରିତ ହେବ 10:00। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବ 11:00 ଏବଂ 2:45। ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମ ଶୁଣିପାରିବେ 5:30। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଆନ୍ତର୍ଜାତୀୟ ଗ୍ରହଣ ଦିବସ। 6:20 ପ୍ରଚାରିତ ହେବ କେତୋଟି ଓଡ଼ିଆ ଆଲବମ୍ ଗୀତ। ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ICC ୱିମେନ୍ସ T20ର ପ୍ରଥମ ସେମିଫାଇନାଲ କ୍ରିକେଟ ୱାର୍ଲଡ କପ୍ର ବିବରଣୀ ପ୍ରଚାର କରିବୁ 6:30।

5:30 ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଆନ୍ତର୍ଜାତୀୟ ଗ୍ରହଣ ଦିବସ। 6:20 ପ୍ରଚାରିତ ହେବ କେତୋଟି ଓଡ଼ିଆ ଆଲବମ୍ ଗୀତ। ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ICC ୱିମେନ୍ସ T20ର ପ୍ରଥମ ସେମିଫାଇନାଲ କ୍ରିକେଟ ୱାର୍ଲଡ କପ୍ର ବିବରଣୀ ପ୍ରଚାର କରିବୁ 6:30। 7:30 ଶୁଣିବେ ଗାଁରୁ କିଷାନବାଣୀ କାର୍ଯ୍ୟକ୍ରମ ଏବଂ ରାତି 10:45 ପ୍ରଚାରିତ ହେବ କେତୋଟି ଭଜନ। ଏହା ଦେଲା ଆଜିର କାର୍ଯ୍ୟକ୍ରମର କିଛି ସୂଚନା। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏଇ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ବରଗଡ଼

0: କରି 1,750 crore ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ମିଳିଛି। ଏଥିସହ ହୁଣ୍ଡିରୁ 32 gram ସୁନା ଓ 1,300 gram ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40°C ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍। ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ। ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର। କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇ ପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ରୋଗ।

0: ରୋଗ, ବର୍ଜର୍ସ ରୋଗ ଏବଂ ଭାରିକସ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ, ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋସ୍ ଫେନ୍ ବା ଭାରିକୋସ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋସ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋସ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା, ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର୍ ବୋଲି ଗୋଟିଏ ପରୀକ୍ଷା ଅଛି, ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର୍ ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କେଉଁ ଦିଗକୁ ହେଉଛି, ତାହା ମଧ୍ୟ ଏହି ଡପ୍ଲର୍ ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର୍ ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ, ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନ ଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋସ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋସ୍ ଶିରା ହେଲେ ଆମେ କ'ଣ କରିବା, ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର, ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ, ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି, ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ, ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋସ୍ ପେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି।

ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ IDEA ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାର ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରିନାହିଁ। ଆମେରିକା ଏବଂ ଇରାନର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ

0: ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ସି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ ଦୁଇଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ ସ୍ଥିତ ହୋଷ୍ଟନ୍ ଷ୍ଟାଡିୟମଠାରେ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନା କରିଛନ୍ତି ରୋଜିତା ଦାସ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ତାକୁ ଶାନ୍ତ କରିବା ପାଇଁ ଆମ ଓଡ଼ିଶାରେ ଗୋଟିଏ ସୁନ୍ଦର ପରମ୍ପରା ରହିଛି। ହଁ ଶ୍ରୋତା ବନ୍ଧୁ, ମୁଁ କହୁଛି ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ କଥା। ଆସନ୍ତୁ ଶ୍ରୋତା ବନ୍ଧୁ, ଶୁଣିବା ଏହି ସମ୍ପର୍କରେ କ'ଣ କହୁଛନ୍ତି ବରିଷ୍ଠ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ସାର୍ ନମସ୍କାର। ସାର୍ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ସାର୍ ଆପଣ ଜାଣିଛନ୍ତି ଏବେ ଦେବସ୍ନାନ ପୂର୍ଣ୍ଣିମା ସରିଛି, ଆଉ ଭକ୍ତମାନେ ସମସ୍ତେ ଜାଣିଛନ୍ତି ଯେ ଅନବସର ନୀତି ଆରମ୍ଭ ହେବ, ତ ଆପଣ ଏଇ ବିଷୟରେ କ'ଣ କହିବେ ଶ୍ରୋତାଙ୍କୁ ଆମର?
1: ପ୍ରକୃତ ପକ୍ଷେ ସ୍ନାନ ପୂର୍ଣ୍ଣିମା ଦିନ ଯୋଉ ବିଳମ୍ବିତ ରାତ୍ରରେ ଯେତେବେଳେ ଚତୁର୍ଦ୍ଧା ବିଗ୍ରହ କୋଟି ପହଣ୍ଡିରେ ବିଜେ ହୋଇ ଅଣସର ଘରେ ବିରାଜମାନ କରିବେ, ସେତିକି ବେଳୁ ଅଣସର ନୀତି ଆରମ୍ଭ ହେଇଗଲା। ତେଣୁ ବିଳମ୍ବିତ ରାତ୍ରରେ ଯେତେବେଳେ ଅଣସର ଘରେ ମହାପ୍ରଭୁ ମାନେ ବିରାଜମାନ କରିବେ, ସେଠାରେ ପ୍ରଥମେ ତାଙ୍କର ରାହୁରେଖା ଏବଂ ରତ୍ନ ଚିତା ମାନ ଓଲାଗି ହେବ। ସେଠି ତଢ଼ଉ କଣ ରହିବେ, ଦେଉଳ କଣ ଥିବେ, ଭଣ୍ଡାର ମେକଅପ୍ ଥିବେ, ଚାଙ୍ଗଡ଼ା କରଣ ଥିବେ ଏବଂ ବାଡ଼ଗ୍ରାହୀ ଦଇତା ପତି ମହାପାତ୍ର ମାନେ ଥିବେ। ସେମାନେ ରାହୁରେଖା ଏବଂ ତାଙ୍କର ଯୋଉ କପାଳ ଦେଶରେ ରତ୍ନ ଚିତା ଲାଗିଥାଏ ତିନି ବିଗ୍ରହଙ୍କର, ସେସବୁ ଓଲାଗି କରିକିରି ଦିଆଯାଏ ଏବଂ ତାକୁ ଭଣ୍ଡାର ମେକଅପ୍ ପୁଣି ଆମର ଭଣ୍ଡାର ଘରେ ରଖିଥାନ୍ତି। ଏବଂ ଏପଟେ ଓଠସୁଆଁସିଆ ମାନେ ବୃହତ କାୟ ତାଟି ତିନି ପାର୍ଶ୍ୱରେ ଜୟବିଜ ଦ୍ୱାର ସମ୍ମୁଖ ଭାଗ ଏବଂ ଯୋଉଟା ବେହେରଣ ଦ୍ୱାର ପଟକୁ ରହିଛି ସେପଟ ସବୁ ତାଟି ଦ୍ୱାରା ଆଚ୍ଛାଦିତ କରିବେ ଏବଂ ଗୋଟିଏ ଛୋଟ ତାଟି ଜଳା ବାଟ ରହିବ ଯୋଉଥିରେ କି ଗୁପ୍ତ ସେବା କରିବା ପାଇଁ ଦୈତାପତି ଏବଂ ପତି ମହାପାତ୍ର ମାନେ ଯିବେ। ସେଦିନ ପ୍ରଥମ ଥର ପାଇଁ ଯୋଉମାନେ ବିଗ୍ରହ ମାନେ ଅଣସର ଘରେ ବିରାଜମାନ କରିବେ, ତାଟି ଆଗରେ ପଟ୍ଟିଚିତ୍ର ତିନି ଦିଅ ଭୁବନେଶ୍ୱରୀ ବାସୁଦେବ ଏବଂ ନାରାୟଣ ଏ ତିନି ଚିତ୍ରକାରଙ୍କ ଘରୁ ପାରମ୍ପରିକ ଭାବେ ଛତି କାହାଳୀ ସହିତ ଆସିବ ଏବଂ ସେମାନଙ୍କୁ ସଂସ୍ଥାପନ କରାଯିବ। ତାଙ୍କୁ କୁଞ୍ଚ ଲାଗି ହେବ, ଗୋଟିଏ ଖଟ ପଡିବ, ତେରେ ଆଉ ସାତ ଜଣ ଚଳନ୍ତି ପ୍ରତିମା ବିଜେ ହେବେ, ଯୋଉମାନେ କି ହେଲେ ରାମକୃଷ୍ଣ, ଦୋଳଗୋବିନ୍ଦ, ମଦନ ମୋହନ ଏବଂ ତା ସହିତ ଅମାବାସ୍ୟା ନାରାୟଣ, ଶ୍ରୀଦେବୀ, ଭୂଦେବୀ, ଏମାନେ ସବୁ ତିନି ବାଡ଼ରେ ବିରାଜମାନ କରିବେ। ଏଇଭଳି ଭାବରେ ପ୍ରଥମ ଦିନ ଠାରୁ ଇଏ ପ୍ରାୟ 15 ଦିନ ଧରି ଅଣସର ଚାଲେ। ସ୍ନାନ ପୂର୍ଣ୍ଣିମାର ବିଳମ୍ବିତ ରାତ୍ରରୁ ଏଇ ଅଣସର ପରମ୍ପରା ବା ଅଣସର ନୀତି ଆରମ୍ଭ ହୋଇଯାଏ।
0: ଆଜ୍ଞା, ତେବେ ସାର୍ ଆପଣଙ୍କର ନିଜସ୍ୱ କିଛି ଏମିତି ଅନୁଭୂତି ରହିଛି କି ଶ୍ରୀମନ୍ଦିରକୁ ନେଇ ବା ଜଗନ୍ନାଥଙ୍କୁ ନେଇ, ଯାହା ଆମର ଶ୍ରୋତାଙ୍କୁ ଆପଣ ଟିକେ ଜଣାଇବେ?
1: ପ୍ରାୟ ମୁଁ 27 ବର୍ଷ ଧରି ମନ୍ଦିର ପ୍ରଶାସନରେ ରହିଥିଲି ଏବଂ ତା ଭିତରୁ ପ୍ରାୟ 20 ବର୍ଷ ଧରି ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା, ରଥଯାତ୍ରା ଇତ୍ୟାଦି ଯାତ୍ରାରେ ମୁଁ ପ୍ରତ୍ୟକ୍ଷ ଭାବରେ ସେବା କରିବାର ସୁଯୋଗ ପାଇଛି। ଏଇଭଳି ଗୋଟିଏ ଘଟଣା ଘଟିଥିଲା ଏଇ ସ୍ନାନ ଯାତ୍ରା ଦିନ। ମୁଁ ସେତେବେଳେ ମନ୍ଦିର ଭିତରେ ଡ୍ୟୁଟି କରୁଥିଲି ଏବଂ ସେତେବେଳେ ଆଉ ଜଣେ ସହକାରୀ ପ୍ରଶାସକ ଥିଲେ, ସେ ଆମର ଯୋଉ ମନ୍ଦିର ଭିତରେ ଗାରଦଠି ବସିଥାନ୍ତି ଏବଂ ଯେତେବେଳେ ଗଜାନନ ବେଶ ହେଲା, ମୁଁ ତାଙ୍କୁ କହିଲି ଯେ ମହାପ୍ରଭୁଙ୍କର ଗଜାନନ ବେଶ ଆରମ୍ଭ ହେଲାଣି, ଆମେ ଦର୍ଶନ କରି ମଣ୍ଡପ ଉପରୁ ଆସିଲୁ, ଆପଣ ଯଦି ଯିବେ ତାହି ଦର୍ଶନ କରନ୍ତୁ। କିନ୍ତୁ ସେ ସଙ୍ଗେ ସଙ୍ଗେ ମୋତେ ଉତ୍ତର ଦେଲେ ଯେ ମୁଁ ସହକାରୀ ପ୍ରଶାସକ ନୀତି ଏ ଭେଷ ଦ୍ରବ୍ୟ ମୁଁ ଆଣିଛି ମଠମାନଙ୍କୁ ଯାଇକିରି ଏବଂ ମୁଁ କହିଲା ପରେ ଓଲାଗି ହବ, ତେଣୁ ମୁଁ ଯେତେବେଳେ ଚାହିଁବି ସେତେବେଳେ ଦର୍ଶନ କରିପାରିବି। ଏ କଥାରେ ମୁଁ ଚୁପ୍ ରହିଥିଲି। ତା ଭିତରେ ବହୁ ମୁଖ୍ୟ ବିଚାରପତିଠୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସୁଥାନ୍ତି, ମୁଁ ତାଙ୍କ ସହିତ ପ୍ରୋଟୋକଲ୍ ହିସାବରେ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ବେଦୀ ତଳୁ ଅଭ୍ୟର୍ଥନା ଜଣାଇ ଉପରକୁ ନେଉଥିଲି ଏବଂ ସେମାନେ ଦର୍ଶନ କରି ଫେରୁଥିଲେ। ଏହି ପ୍ରକ୍ରିୟା ଚାଲିଥିଲା। ହଠାତ୍ ରାତି 9ଟା ବାଜିବ, ସେହି ସମୟରେ ମୁଁ ଟିକେ ଗାରଦ ପଟକୁ ଗଲାବେଳକୁ ସେଇ ସହକାରୀ ପ୍ରଶାସକ ଭଦ୍ର ବ୍ୟକ୍ତି ବସିଛନ୍ତି। ମୁଁ କହିଲି ଆପଣ ଗଲେନି, ରାତି 9ଟା ଓଲାଗି ହେଇଯିବ ନା? ମୁଁ ନ କହିଲା ପର୍ଯ୍ୟନ୍ତ ଦିଅଙ୍କର ବେଶ ଓଲାଗି ହବନି, ଏଇ କଥା ମନେ ମନେ ସେ କହିଲେ। କିନ୍ତୁ ମୁଁ ଆସିଲା ପରେ ପରେ ସେ ଭେଷ ଓଲାଗି ହେଇଯାଇଛି। ସେ ଯେତେବେଳେ ଖବର ପାଇଲେ ଯେ ଭେଷ ଓଲାଗି ହେଇଗଲା, ସେ ଜାଣିନାହାନ୍ତି, ତାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଝରି ପଡିଲା, ସେ ଠକ୍ ଠକ୍ ହେଇ ଝରି ପଡିଲା। କହିଲେ ହେ ପ୍ରଭୁ, ମୁଁ ଆପଣଙ୍କ ନିକଟରେ ଏତେ ଗର୍ବ କରିଦେଲି ଯେ ମୁଁ ଗଲେ ଯାଇକିରି ଖୋଲା ହବ, ମୁଁ ଶବ୍ଦଟା ଯୋଉ ବାରମ୍ବାର ଉଚ୍ଚାରଣ କଲି ସେଇଥିପାଇଁ ପ୍ରଭୁ ମତେ ବୋଧେ ଗଜାନନ ଭେଷ ଦର୍ଶନରୁ ଆଜି ବଞ୍ଚିତ କଲେ। ଏଇଭଳି ଭାବେ ନିଜକୁ ତାଙ୍କ ଧିକ୍କାର କଲେ। ମୁଁ ତାଙ୍କୁ ପ୍ରବୋଧନା ଦେଲି, ମୁଁ କହିଲି ଠିକ ଅଛି, ଆପଣ ମହାପ୍ରଭୁଙ୍କୁ ବର୍ତ୍ତମାନ ପହଣ୍ଡି ସମୟରେ ତାଙ୍କ ସାଙ୍ଗେ ରହି ରହି ଆସନ୍ତୁ। ସେ ସେୟା କଲେ। ରାତି 10:30ରେ ପହଣ୍ଡି ଆରମ୍ଭ ହେଲା, ବନ୍ଦାପନା ସରିଲା, ପତି ମହାପାତ୍ର ମୁଦିରସ୍ତ ସବୁ ବନ୍ଦାପନା କାର୍ଯ୍ୟ ସରିଲା। ଦିଅଙ୍କର ଯୋଉ ସ୍ନାନ ମଣ୍ଡପରୁ ଯୋଉ ଅଣସର ଘରକୁ ଯିବେ ସେଇ ସମୟରେ ସେ ରହିଲେ ଏବଂ ରାତି 4ଟା ପର୍ଯ୍ୟନ୍ତ ମନ୍ଦିରରେ ରହିକିରି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଇଏ ହଉଛି ପ୍ରତ୍ୟକ୍ଷ ଅନୁଭୂତି।

0: ଭିତରେ ଆଣିଥିଲି, ଯୋଉଟା କି ମହାପ୍ରଭୁଙ୍କ ନିକଟରେ ଗର୍ବ କଲେ ସେ ତାହା ଗର୍ବ ଗଞ୍ଜନ ସହନ୍ତି ନାହିଁ।
1: ଆଜ୍ଞା
0: ତେଣୁ ସେ ତେଣିକି ଯିଏ ପ୍ରଶାସକ ହୁଅନ୍ତୁ ବା ସାମାନ୍ୟ ଭକ୍ତଟିଏ ହଉ ବା ସେବକ ହଉ, ତାଙ୍କ ନିକଟରେ ଭକ୍ତିଭାବ ନିଷ୍ଠାପର ସମର୍ପଣ
1: ଆଜ୍ଞା
0: ଭାବ ରହିଲେ ସେ ସବୁବେଳେ ଆପଣଙ୍କୁ ସଦୟ ହେବେ, ତାଙ୍କର କୃପା ବର୍ଷ ବାରି ରହିବ। କିନ୍ତୁ ଟିକେ ଗର୍ବ କଲେ ତାଙ୍କର କୃପାରୁ ବଞ୍ଚିତ ରହିବେ। ଏହା ମୋର ଗୋଟିଏ ପ୍ରତ୍ୟକ୍ଷ ଅନୁଭୂତି, ପ୍ରାୟ ଏ 30 ବର୍ଷ ତଳେ ଏହି ଘଟଣା ଘଟିଥିଲା।
1: ଆଜ୍ଞା, ସତରେ ବହୁତ ସୁନ୍ଦର ଅନୁଭୂତିଟି ସାର୍, ଧନ୍ୟବାଦ ଆପଣ ସମୟ କାଢି ଆମ ସହିତ କଥା ହେଲେ। ବିଦାୟ ନେଉଛି, ନମସ୍କାର, ଧନ୍ୟବାଦ।
0: ଜୟ ଶ୍ରୀ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ବେଳା ଥିଲା ଯୋଉଥିରେ କି ସକାଳୁ ଉଠିବାକୁ ଆମକୁ ପାଖାପାଖି 15 ମିନିଟ 20 ମିନିଟ ଲାଗିଯାଏ, ଆଲାର୍ମ ବାଜୁଥିବ, ପୁଣି ନିଦ ଲାଗିଯାଉଥିବ, କିନ୍ତୁ ଏଇସବୁ ଆଦତ ପ୍ରାୟତଃ ସମସ୍ତଙ୍କର ଥାଏ। କିନ୍ତୁ ସେନାବାହିନୀରେ ଯୋଗଦାନ କଲା ପରେ ଆମକୁ ଟ୍ରେନିଂରେ ବହୁତ କଠିନ ସିଡ୍ୟୁଲରେ ଶିଖାଯାଏ। ସେଥିମଧ୍ୟମେ ଏଇ ସିଡ୍ୟୁଲଟା ବହୁତ କଠିନ ଲାଗେ ଶରୀରକୁ, କାହିଁକିନା ଶରୀର ହେଲା ଆରାମ ପ୍ରିୟ। ଦୁଇଟା ଜିନିଷ, ଗୋଟେ ହେଲା ନିଦ୍ରା, ଆଉ ଗୋଟେ ହେଲା ଖାଦ୍ୟ। ଯଦି ଏଇ ଜିନିଷଟା ଆପଣ ଟାଇମ ଟୁ ଟାଇମ ରଖିବେ, ସେଇଟା ଆପଣଙ୍କୁ ବହୁତ ହେଲ୍ପ କରିବ, ଆଉ ଏଇ ସିଡ୍ୟୁଲ ସେଇଟାରେ ହେଲ୍ପ କରେ।
1: ତାହେଲେ କଣ କହୁଛନ୍ତି, ସମସ୍ତେ ଏଇଭଳି ଦିନଚର୍ଯ୍ୟା ଆପଣେଇ ପାରିବେ?
0: ପ୍ରଥମତଃ ମୁଁ ଏଇଟା କହିବାକୁ ଚାହିଁବି କି ସେନାବାହିନୀର ସିଡ୍ୟୁଲ ବା ସେନାବାହିନୀର ସମୟ ସାରଣୀକୁ ଫଲୋ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ, ଆଉ ଆମେ ଏଇଟା ଆଶା ରଖିବା ବ୍ୟର୍ଥ କି ସମସ୍ତେ ଫଲୋ କରିବେ। କିନ୍ତୁ ମୁଁ ଏଇଟା କହିପାରିବି, ଯଦି ଜଣେ ପ୍ରଥମତଃ ଆପଣ ରାତିରେ ଠିକ ଟାଇମରେ ଶୋଇଯିବେ, ଯୋଉଟା କି ଶରୀର ଆପଣ ପୁରା ରିଲାକ୍ସ ହେଇଯିବ, ଶରୀରକୁ ଯଦି ଗୋଟେ ରାତିର ପୂର୍ଣ୍ଣ ମାତ୍ରାରେ ନିଦ୍ରା ମିଳେ, ତେବେ ଶରୀର ଅଟୋମେଟିକଲି ସବୁ ହିଲ୍ କରିଯାଏ। ତେଣୁ ନିଜ ଫିଟନେସ୍ ପାଇଁ ଅଧ 1 ଘଣ୍ଟାରୁ 45 ମିନିଟ୍ ଦିଅନ୍ତୁ, ବ୍ୟାୟାମରେ ଦିଅନ୍ତୁ, କିଛି ନିଜକୁ ରନିଙ୍ଗ କରନ୍ତୁ, କିଛି ନହେଲେ ଆପଣ ଯଦି ନ ପାରୁଛନ୍ତି ଆପଣ ପାଖପାଖ ଏରିଆରେ ୱାକିଂ କରି ଆସନ୍ତୁ। ତ ସକାଳୁ ଆପଣ ଏଇଟା ହେଲେ ଆପଣ ଶରୀରଟା ସତେଜ ରହିବ। ଏତିକି ବେସିକ ଜିନିଷ ଆପଣ ଫଲୋ କରନ୍ତୁ, ଆପଣଙ୍କ ଦିନଟି ବହୁତ ଭଲ ଭାବରେ ଯିବ। ନିୟମିତତା ତ ପ୍ରତ୍ୟେକ ଜିନିଷର ସଫଳତାର ଚାବିକାଠି। ତ ଆପଣ ଯଦି କୌଣସି ଜିନିଷର ଫଳ ପାଇବାକୁ ଚାହୁଁଥିବେ, ତ ଆପଣ ନିୟମିତ ରହିବାକୁ ପଡିବ।
1: ଆପଣ ଦେଶର ସେବା କରୁଛନ୍ତି, ତା ସହିତ ଆପଣଙ୍କ ସହ କଥା ହେଲେ ଏମିତି ଲାଗୁଛି ସତେ ଯେମିତି ଗୋଟିଏ ବଡ଼ ଭାଇଟିଏ ବା ବନ୍ଧୁଟିଏ ଉପଦେଶ ଦେଉଛନ୍ତି, ମନର କଥା କହୁଛନ୍ତି। ତ ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇ। ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛୁ ଯେ ଆପଣଙ୍କ ଭଳି ଆମ ଦେଶର ସବୁ ଯବାନମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ, ସୁରକ୍ଷିତ ରଖିଥାନ୍ତୁ। ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମ ସହିତ କଥା ହେଇଥିବାରୁ ରହୁଛୁ। ନମସ୍କାର।
0: ଧନ୍ୟବାଦ ଆପଣଙ୍କୁ ମଧ୍ୟ, ନମସ୍କାର।
2: ଶ୍ରୋତାବନ୍ଧୁ, ପୁରୀ ପରିକ୍ରମାରେ ଆସନ୍ତୁ ଶୁଣିବା କିଛି ସମ୍ବାଦ ଓ ସୂଚନା। ଗତକାଲି ଶ୍ରୀଜୀଉଙ୍କର ଦେବସ୍ନାନ ନୀତି ଏବଂ ହାତୀବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏନେଇ ପୁରୀ ସହରରେ ଟ୍ରାଫିକ୍ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଶ୍ରୋତାବନ୍ଧୁ, ରଥଖଳାରୁ ମିଳିଥିବା ସୂଚନା ଅନୁସାରେ ରବିବାର ଦିନ 3 ରଥରେ କନକମଣ୍ଡି ସ୍ଥାପିତ ହୋଇଛି। ତାଳଧ୍ୱଜ ରଥରେ ଋଷିପଟା ଲାଗିବା ସହ ରଥର ବ୍ରେକ୍ ତିଆରି ମଧ୍ୟ ଶେଷ ହୋଇଛି। ଶ୍ରୀଜୀଉଙ୍କର ସ୍ନାନ ନୀତି ପରେ ଆରମ୍ଭ ହୋଇଛି ଅନବସର ନୀତି। ଏହି ଅବସରରେ ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଅଣସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଆଜିଠାରୁ ଚଳଚଞ୍ଚଳ ହୋଇଛି ବ୍ରହ୍ମଗିରି ଅଲାରନାଥଙ୍କ ପୀଠ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି 103.4 FM ମାଧ୍ୟମରେ ପୁରୀ ପରିକ୍ରମା କାର୍ଯ୍ୟକ୍ରମ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ନିଜର ମୂଲ୍ୟବାନ ମତାମତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ରୋଜିତା ରହୁଛି। ନମସ୍କାର, ଜୟ ଜଗନ୍ନାଥ।
3: ପ୍ରଜର୍କୁଲୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଉପସ୍ଥାପନ କରିଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ମଧୁମାଳତୀ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା, ପ୍ରଯୋଜନା ଅଭୟ କୁମାର ଦାସ। ବିଭିନ୍ନ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଗତକାଲି ଶେଷ ହେଲା ଦେବସ୍ନାନ ପୂର୍ଣ୍ଣିମାର ପବିତ୍ର ଅବସର। ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅମାନେ, ଏବଂ ଆଜିଠୁ ଭକ୍ତମାନେ ଦର୍ଶନ କରିବେ।

ପ୍ରଭୁ ଶ୍ରୀ ଅଲାରନାଥଙ୍କୁ। ପ୍ରାତଃ କାଳରୁ ଭିଡ଼ ଲାଗିଥିବା ପ୍ରଭୁ ଅଲାରନାଥଙ୍କ ପୀଠରେ ଶ୍ରୀଜୀଉମାନଙ୍କ ଦର୍ଶନ ଆଜିଠୁ ନବଯୌବନ ଦର୍ଶନ ଯାଇ ବନ୍ଦ ରହିବ। ବର୍ଷ ପରେ ବର୍ଷ ଚାଲିଯାଉଛି ଭଗବାନଙ୍କର ଏ ଲୀଳାକୁ ସ୍ମରଣ କରି ଦର୍ଶନ କରି। ଏ ହେଉଛି ଶ୍ରୀକ୍ଷେତ୍ରର, ଶ୍ରୀମନ୍ଦିରର ଏବଂ ଶ୍ରୀଜୀଉମାନଙ୍କର ବିଶେଷତ୍ଵ। ତେବେ ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ମିଥୁନ ଦିନାଙ୍କ 16 ଆଷାଢ଼ 9 ଦିନ ମଙ୍ଗଳବାର ଜୁନ୍ ମାସ 30 ତାରିଖ। ଆଜିର ସୂର୍ଯ୍ୟୋଦୟ ହୋଇଥିଲା 5:14:19 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:26। ତେବେ ଅତୀତରେ 30 ଜୁନ୍ର ଦିନଟି କିଛି ମହତ୍ତ୍ୱପୂର୍ଣ୍ଣ ଘଟଣା, ଆନ୍ଦୋଳନ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଯୋଗଦାନର ସାକ୍ଷୀ ହୋଇ ରହିଛି। ଚାଲନ୍ତୁ ଜାଣିବା କିଛିଟା ତଥ୍ୟ ଏ ବିଷୟରେ। ଗ୍ରାଣ୍ଡ ଓଲ୍ଡମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ ପ୍ରସିଦ୍ଧ ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ, ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ରୀ ଦାଦାଭାଇ ନୌରାଜୀଙ୍କର 1914 ଜୁନ୍ 30 ଦେହାନ୍ତ ହୋଇଥିଲା। ଦାଦାଭାଇ ନୌରାଜୀ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ସଂସ୍ଥାପକ ସଦସ୍ୟ ଥିଲେ ତଥା ଏସିଆର ପ୍ରଥମ ବ୍ୟକ୍ତି ଭାବରେ ବ୍ରିଟିଶ ସଂସଦରେ ନିର୍ବାଚିତ ହୋଇଥିଲେ। ପରାଧୀନତା ସମୟରେ ଭାରତୀୟ ଜନତାଙ୍କ ଉପରେ କେବଳ ବ୍ରିଟିଶର୍ସମାନେ ନୁହେଁ, ବରଂ ତଥାକଥିତ ସାହୁକାରମାନେ ମଧ୍ୟ ଅତ୍ୟାଚାର ସୀମା ପାର କରିଯାଇଥିଲେ। ଏମାନଙ୍କ ବିରୁଦ୍ଧରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ସନ୍ଥାଲ ହୁଲ ନାମରେ 1855 ଜୁନ୍ 30 ଗୋଟିଏ ବଡ଼ ଧରଣର ବିଦ୍ରୋହ କରାଯାଇଥିଲା, ଯାହାର ନେତୃତ୍ୱ ନେଇଥିଲେ ଆଦିବାସୀ ନେତା ସିଦ୍ଧୁ ଏବଂ କାହ୍ନୁ। ଏହି ସ୍ମୃତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଝାଡ଼ଖଣ୍ଡରେ ପାଳିତ କରାଯାଏ ହୁଲ ଦିବସ। 1947 ଭାରତର ବିଭାଜନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୌଗୋଳିକ ସୀମାର ନିର୍ଦ୍ଧାରଣ କରିବା ପାଇଁ ରୂପରେଖ ତିଆରି କରାଗଲା। 1947 ଜୁନ୍ 30 ଏହି ବାଉଣ୍ଡରୀ କମିଶନର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଅତୀତରେ ପିଲାମାନଙ୍କର ମନୋରଞ୍ଜନ ପାଇଁ କମିକ୍ସ ପୁସ୍ତକର ପ୍ରଚଳନ ଅଧିକ ଥିଲା। ଅନେକ କାଳ୍ପନିକ ଚରିତ୍ରକୁ ପିଲାମାନଙ୍କର ମନରେ ଏହି କମିକ୍ସ ବହିଗୁଡ଼ିକ ଗୋଟିଏ ପ୍ରକାର ଜୀବନ୍ତ କରିଦେଉଥିଲା। 1938 ଜୁନ୍ 30 ପିଲାମାନଙ୍କ ମଧ୍ୟରେ ପ୍ରଶଂସିତ ହୋଇଥିବା ସୁପରମ୍ୟାନ୍ କାର୍ଟୁନ୍କୁ କମିକ୍ସରେ ସ୍ଥାନ ଦିଆଯାଗଲା। 1997 ଜୁନ୍ 30 ହଂକଂରୁ ବ୍ରିଟିଶର୍ସମାନଙ୍କର ସମ୍ପୂର୍ଣ୍ଣ ଶାସନକୁ ଶେଷ କରାଯାଇଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ 2000 ଜୁନ୍ 30 ଆମେରିକାରେ ଡିଜିଟାଲ ସିଗ୍ନେଚର୍କୁ ମାନ୍ୟତା ଦେଇଥିଲେ। ଇତିହାସର ସବୁଠାରୁ ମହାନ ତଥା ସବୁଠାରୁ କମ୍ ବୟସର ହେଭି ୱେଟ୍ ବକ୍ସିଂ ଚାମ୍ପିୟନ୍ ମାଇକ୍ ଟାଇସନ୍ 30 ଜୁନ୍ 1966 ଜନ୍ମିଥିଲେ। ଟାଇସନ୍ ନିଜର ଆକ୍ରାତ୍ମକ ଶୈଳୀ ପାଇଁ ବିଶେଷ ପ୍ରସିଦ୍ଧି ପାଇଥିଲେ, ଯେଉଁଥିପାଇଁ ତାଙ୍କୁ ଆଇରନ୍ ମାଇକ୍ ବୋଲି କୁହାଯାଉଥିଲା। 30 ଜୁନ୍ ବିଶ୍ୱସ୍ତରରେ ଅନ୍ତରାଷ୍ଟ୍ରୀୟ ସଂସଦୀୟ ଦିବସ ଭାବରେ ପାଳନ କରାଯାଉଛି। ଏଥିସହିତ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଗ୍ରହଣ ଦିବସ। ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ ଏଠି ଶେଷ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏହି କିଛି ସମୟ ମଧ୍ୟରେ।

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସର୍ବଧର୍ମ ସର୍ବବିଭେଦ ନିର୍ବିଶେଷରେ ସେ ସର୍ବବ୍ୟାପୀ, ସର୍ବଘଟରେ ବିରାଜମାନ। ଦେବସ୍ନାନ ଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଠାକୁର ଧାରଣ କରିଥିବା ଗଜାନନ ବେଶ, ଯାହାକୁ ବଡ଼ ଦାଣ୍ଡରେ ଥାଇ ଭକ୍ତ ଦର୍ଶନ କରେ, ସେ ସବୁ ଗୋଷ୍ଠୀ ସବୁ ଜାତି ସବୁ ଧର୍ମ ନିର୍ବିଶେଷରେ ଏକ ମାନବବାଦୀ ଯାତ୍ରା ଭାବରେ ପରିଚିତ। ସେହି ଗଜାନନ ବେଶ ସମ୍ପର୍କରେ ସୂଚନା ଦେଉଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ପ୍ରଥମେ ଏହି ବେଶର ଉତ୍ପତ୍ତି ଓ ଆରମ୍ଭର କଥା।
1: ଗଜାନନ ବେଶର ଉତ୍ପତ୍ତି ସମ୍ପର୍କରେ ଜଣାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଜନୈକ ଭକ୍ତ ସେ ମହାରାଷ୍ଟ୍ରରୁ ଆସିଥିଲେ, ଏବଂ ସେ ଯେଉଁଦିନ ଆସିଥିଲେ ସେଦିନ ସ୍ନାନ ପୂର୍ଣ୍ଣମୀ ପଡ଼ିଥିଲା। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଅପାର ସନ୍ତୋଷ ଲାଭ କଲେ ନାହିଁ, କାରଣ ତାଙ୍କର ଇଷ୍ଟ ଦେବତା ହେଇଥିଲେ ଗଣପତି। ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ନ ପାଇ ଫେରିଗଲେ। କିଛି ବାଟ ଯିବା ପରେ ତାଙ୍କୁ ଗୋଟିଏ ସେବକ ଦେଖାହେଲେ, ଏବଂ ଫେରିଯିବାର ପ୍ରଶ୍ନ ପଚାରିବାରୁ ସେ କହିଲେ ଯେ ମୁଁ ଯେଉଁ ଇଷ୍ଟଦେବଙ୍କୁ ଖୋଜୁଥିଲି ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ଦେଖିବାକୁ ପାଇଲିନି, ତେଣୁ ସେ କହିଲେ ପୁଣି ଆପଣ ଆଉ ଥରେ ପୁନର୍ବାର ଯାଇ ମହାପ୍ରଭୁଙ୍କୁ ଦେଖନ୍ତୁ, ସେ ଆପଣଙ୍କୁ ଗଣପତି ରୂପରେ ଦର୍ଶନ ଦେବେ। ପୁନର୍ବାର ଯେତେବେଳେ ଆସି ଗଣପତି ଭଟ୍ଟ ସ୍ନାନ ମଣ୍ଡପ ଉପରେ ଆଖି ମୁଜି ଦର୍ଶନ କରୁଛନ୍ତି, ସେହି ସମୟରେ ତାଙ୍କୁ ଜଗନ୍ନାଥ ସ୍ୱୟଂ ତାଙ୍କୁ ଗଣପତି ଭାବରେ ଦେଖାଗଲେ। ତାଙ୍କରି ସେହି ସ୍ମୃତିକି ରକ୍ଷା କରି ଆମର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଏହି ହସ୍ତିବେଶ କରାଯାଉଅଛି, ଏହାକୁ ଗଜାନନ ବେଶ କୁହାଯାଏ। ଜଗନ୍ନାଥ ଏବଂ ବଳଭଦ୍ର ଏ ସମ୍ପୂର୍ଣ୍ଣ ଭାବରେ ଗଜାନନ ବେଶରେ ସୌନ୍ଦର୍ଯ୍ୟରେ ଭୂଷିତ ହୋଇଥାନ୍ତି।

ହେଲମେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ବେଶ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି ମଠ ପକ୍ଷରୁ ବାଉଁଶ କ୍ରୟପୂର୍ବକ ମଜୁରି ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏଇ ଯେଉଁ ଗଜାନନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣା ଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ ବେହେରା ଖୁଣ୍ଟିଆ ଘଣ୍ଟ ଛତା ଓଲାର ଭଜନ୍ତ୍ରୀ ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣା ଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏଇ ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆର ବଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ ଭିତର୍ଛ ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦୈତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ। ପାଣି ପଡ଼ି ସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରି ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧାଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିହାରି ଯିଏ ପାଳିଆ ପ୍ରତିହାରି ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହେଇକିରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢ଼ା ଯାଇଥାଏ ଏବଂ ତାକୁ ପୂଜା ପଣ୍ଡା ସେବକମାନେ ଷୋଡ଼ଶୋଚ୍ଚବରରେ ଭୋଗ କରିଥାନ୍ତି।
0: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ର ବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ର ବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ର ବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାରେ ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର

0: ନୀଳବସ୍ତ୍ର, ଗୁରୁବାର ବସନ୍ତ ପୀତବସ୍ତ୍ର, ଶୁକ୍ରବାର ଶୁକ୍ଳବସ୍ତ୍ର ଓ ଶନିବାର କୃଷ୍ଣବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲି, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
1: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ଥିଲା ଗଜାନନ ବେଶ ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ
2: ପୁଲିସ
3: ମିସ୍ ସୀମା
2: ଆଜ୍ଞା
3: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
2: କାହିଁକି କିନ୍ତୁ ମୁଁ
3: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
2: ଡିଜିଟାଲ ଆରେଷ୍ଟ
3: 1,00,000 ଦିଅନ୍ତୁ ବଞ୍ଚିଯିବେ
2: ଏତେ ଟଙ୍କା
3: ଆଚ୍ଛା ଠିକ୍ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
2: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ
4: ହେଲୋ ମମ୍ମା
2: ହାଇ
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଥମେ ଶୁଣନ୍ତୁ ଫୁକ୍ରି ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ କ୍ଲିଣ୍ଟନ ସେରେଜୋ କୀର୍ତ୍ତି ଏବଂ ରାମ ସମ୍ପତ

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗଲ୍ଫ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ ସୁଖବିନ୍ଦର ସିଂ ଏବଂ ସୁନିଧି ଚୌହାନ। ଚୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଚିଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସାହିତ୍ୟ ସୁଧା। ଉପସ୍ଥାପନ କରିଛନ୍ତି ସଂଘମିତ୍ର ପଟ୍ଟନାୟକ ଏବଂ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଶ୍ରୋତା ବନ୍ଧୁ ନମସ୍କାର, ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମର ଗଳ୍ପ ବିଭାଗରେ ରହିଛି ଲେଖିକା ଜାହ୍ନବୀ ମିଶ୍ରଙ୍କର ଗଳ୍ପ ଓ କବିତା ପୃଷ୍ଠାରେ ରହିଛି କବୟତ୍ରୀ ଚିନ୍ମୟୀ ଗଜେନ୍ଦ୍ରଙ୍କର କବିତା। ବର୍ତ୍ତମାନ ସମ୍ପାଦକୀୟ ମଣିଷର ମନରେ ଯେତେବେଳେ ଭାବନାର ଢେଉ ଉଠେ, ଅନୁଭୂତିର ଫୁଲ ଫୁଟେ ଓ କଳ୍ପନାର ପକ୍ଷୀ ଆକାଶ ଛୁଇଁ, ଠିକ୍ ସେତିକିବେଳେ ଜନ୍ମ ନିଏ କବିଟିଏ। ଆଉ ସେହି ଭାବନା ସବୁକୁ ନେଇ ସେ ଲେଖିଯାଏ କବିତା। ଶବ୍ଦ ଯେଉଁଠି ନିରବ ହୋଇଯାଏ, ସେଠାରେ ଭାବନା କଥା କହେ। ଆଉ ସେହି ଭାବନା ଯେତେବେଳେ କାଗଜ କଲମରେ ରୂପ ନିଏ, ସେତେବେଳେ ଜନ୍ମ ନିଏ ଏକ ସୁନ୍ଦର କବିତା। ତେବେ ଏହି କବିତା କ'ଣ? କେହି କହନ୍ତି ଏହା ହୃଦୟର ବ୍ୟଥା, ତ କେହି କହନ୍ତି ଏହା ପ୍ରକୃତିର ସୌନ୍ଦର୍ଯ୍ୟ। କିନ୍ତୁ ପ୍ରକୃତରେ କବିତା ହେଉଛି ଜଣେ

0: କବିର ଆତ୍ମାର ଆଳାପ। କବି ହେଉଛି ସେହି ଯାଦୁଗର ଯିଏ ସାଧାରଣ ଶବ୍ଦରେ ମଧ୍ୟ ଜୀବନ ଭରିଦିଏ। କବିର ମାତ୍ର ଦୁଇ ଧାଡ଼ିର କବିତା ମଣିଷ ଆଖରେ ଲୁହ ଆଣିଦିଏ, ଯେଉଁଠି ଦୁନିଆର ବଡ଼ ବଡ଼ ବାକ୍ୟ ମଧ୍ୟ ସଫଳ ହୋଇପାରେନି, ମନରେ ବିଦ୍ରୋହର ନିଆଁ ମଧ୍ୟ ଜାଳିପାରେ କବିତା। ତେବେ କବିତା ହେଉଛି ମନୁଷ୍ୟ ହୃଦୟର ସବୁଠାରୁ କୋମଳ, ସୁନ୍ଦର ଏବଂ ଶକ୍ତିଶାଳୀ ଅଭିବ୍ୟକ୍ତି। ଏହା କେବଳ କିଛି ଶବ୍ଦର ସମାହାର ନୁହେଁ, ବରଂ ଏହା ଆତ୍ମାର ଏକ ଆଳାପ। ଯେତେବେଳେ ମଣିଷର ଭାବନା ଏବଂ ଅନୁଭୂତି ସାଧାରଣ କଥାବାର୍ତ୍ତାର ସୀମାପାର କରିଯାଏ, ସେତେବେଳେ ସେହି ଅକୁହା କଥାକୁ ପ୍ରକାଶ କରିବା ପାଇଁ କବିତାର ଜନ୍ମ ହୁଏ। ମଣିଷ ମନରେ ଯେତେବେଳେ ଅତ୍ୟଧିକ ଆନନ୍ଦ, ଗଭୀର ଦୁଃଖ, ପ୍ରେମ କିମ୍ବା କ୍ରୋଧ ଜାଗ୍ରତ ହୁଏ, ସେତେବେଳେ ସେହି ଭାବନାଗୁଡ଼ିକ ଶବ୍ଦର ରୂପ ନେଇ କବିତା ଭାବରେ ପ୍ରକାଶ ପାଆନ୍ତି। ଗଦ୍ୟ ବା ସାଧାରଣ ଲେଖାରେ ଗୋଟିଏ କଥାକୁ ବୁଝାଇବା ପାଇଁ ବଡ଼ ବଡ଼ ଅନୁଚ୍ଛେଦ ଲେଖିବାକୁ ପଡ଼େ, କିନ୍ତୁ କବିତାର ବୈଶିଷ୍ଟ୍ୟ ହେଉଛି ଏହା ଖୁବ୍ କମ୍ ଶବ୍ଦ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡର ଭାବନାକୁ ବ୍ୟାଖ୍ୟା କରିପାରେ। କବିତାର ପ୍ରତିଟି ଧାଡ଼ି ପଛରେ ଏକ ଗଭୀର ରହସ୍ୟ କିମ୍ବା ବାର୍ତ୍ତା ଲୁଚିଥାଏ, ଯାହା ଶ୍ରୋତା ବା ପାଠକର ହୃଦୟକୁ ସିଧାସଳଖ ଭାବେ ଆନ୍ଦୋଳିତ କରିପାରେ। କବିତା କେବଳ ଏକ ଚିନ୍ତାଧାରା ନୁହେଁ, ଏହା ଏକ କଳା। ଏଥିରେ ଛାନ୍ଦ, ଲୟ, ତାଳ ଏବଂ ଅଳଙ୍କାରର ବ୍ୟବହାର କରାଯାଏ। ପ୍ରାଚୀନ ଓଡ଼ିଆ କବିତାରେ ଶବ୍ଦର ଚମତ୍କାରିତା ଏବଂ ସଙ୍ଗୀତମୟତା ଦେଖିବାକୁ ମିଳୁଥିଲା। ଆଧୁନିକ କବିତା ଯଦିଓ ମୁକ୍ତ ଛନ୍ଦରେ ଲେଖାଯାଉଛି, ତଥାପି ଏହାର ଅନ୍ତର୍ନିହିତ ସ୍ୱର ଶ୍ରବଣ ମଧୁର। କବିତା କେବଳ ପ୍ରେମ କିମ୍ବା ପ୍ରକୃତିର ବର୍ଣ୍ଣନାରେ ସୀମିତ ନୁହେଁ, ଏହା ସମାଜର ବାସ୍ତବତାକୁ ମଧ୍ୟ ଦେଖାଏ। କବି ନିଜ କଲମ ମାଧ୍ୟମରେ ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ। ସେଥିପାଇଁ କୁହାଯାଏ, ଯେଉଁଠି ନ ପହଞ୍ଚେ ରବି ସେଠି ପହଞ୍ଚେ କବି। ସୂର୍ଯ୍ୟଙ୍କ କିରଣ ଯେଉଁ ଅନ୍ଧକାର କୋଣକୁ ଯାଇପାରେ ନାହିଁ, କବିର ଦୃଷ୍ଟି ଏବଂ ଭାବନା ସେଠାରେ ପହଞ୍ଚିପାରେ। କବିତାର ରୂପ ବହୁତ ବ୍ୟାପକ। ଏହା କାହା ପାଇଁ ପ୍ରାର୍ଥନା, କାହା ପାଇଁ ଦେଶଭକ୍ତିର ପ୍ରେରଣା, କାହା ପାଇଁ ପ୍ରେମର ଅଭିବ୍ୟକ୍ତି, ତ କାହା ପାଇଁ ଜୀବନର ଦର୍ଶନ। ଯଦି ସଂକ୍ଷେପରେ କହିବା, ତେବେ କବିତା ହେଉଛି ମଣିଷକୁ ଅଧିକ ସମ୍ବେଦନଶୀଳ ଏବଂ ମାନବୀୟ କରିବାର ଏକ ମାଧ୍ୟମ। ଯେପର୍ଯ୍ୟନ୍ତ ଏ ପୃଥିବୀରେ ଲୁହ, ହସ, ପ୍ରେମ ଏବଂ ଅନୁଭୂତି ରହିଥିବ, ସେହି ପର୍ଯ୍ୟନ୍ତ କବିତା ଚିରଜୀବନ୍ତ ହୋଇ ରହିଥିବ। କବିତା କେବଳ ଶବ୍ଦର ସମାହାର ନୁହେଁ, ଏହା ହୃଦୟର ଅନୁଭବ ଓ ସମାଜର ପ୍ରତିଛବି। କବି ହେଉଛନ୍ତି ସେ ଯେ ସମାଜର ସମ୍ବେଦନଶୀଳ ଦର୍ପଣ, ଆଉ କବିତା ସାଜି ତାଙ୍କ ହୃଦୟର ଭାଷା। କବି ନିଜର ଅନୁଭବ, ଭାବନା, ସ୍ୱପ୍ନ ଓ ସମାଜର ବାସ୍ତବ ଚିତ୍ରକୁ ଶବ୍ଦରେ ସଜାଇ କବିତାର ରୂପ ଦିଏ। କବିତା କେବେ ପ୍ରେମର ସୁଗନ୍ଧ ବିଛାଇ ଦିଏ, କେବେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆଖି ଆଗରେ ଆଣିଦିଏ, ତ ଆଉ କେବେ ସମାଜ ବିରୁଦ୍ଧରେ ପ୍ରତିବାଦର ସ୍ୱର ମଧ୍ୟ ଉଠାଏ। କବି କଲମରୁ ଝରିପଡ଼ୁଥିବା ପ୍ରତ୍ୟେକ ଶବ୍ଦ ତା ପାଠକର ହୃଦୟକୁ ସ୍ପର୍ଶ କରେ। ତେଣୁ କୁହାଯାଇପାରେ, କବି ହେଉଛନ୍ତି କଳ୍ପନାର କାରିଗର, ଆଉ କବିତା ହେଉଛି ତାଙ୍କ ସୃଷ୍ଟିର ସୁନ୍ଦର ଅଳଙ୍କାର। ବର୍ତ୍ତମାନ ଶୁଣନ୍ତୁ ଚିନ୍ମୟୀ ଗଜେନ୍ଦ୍ରଙ୍କର କବିତା।
1: ମୋ କବିତାର ଶୀର୍ଷକ ଯୁଗେ ଯୁଗେ ନାରୀ।

0: ବର୍ତ୍ତମାନ ଶୁଣନ୍ତୁ ଜାହ୍ନବୀ ମିଶ୍ରଙ୍କର ଗଳ୍ପ।
1: ମୋର ଆଜିର ଶୀର୍ଷକ ରହିଛି ଗଳ୍ପର ବ୍ରାହ୍ମଣୀ କୂଳରେ ସନ୍ଧ୍ୟା। ସେଥିରେ ମୁଁ ଦେଖାଇଛି ଦାମ୍ପତ୍ୟ ପ୍ରେମ ବା ସ୍ନେହ ଏବଂ ଗୋଟିଏ ପରିବାର ଯେଉଁଠି ବାପା ମା ଦୁଇ ଜଣ ଯାକ ମୁକ ଓ ବଧିର ସେମାନଙ୍କର ଯେଉଁ ସମସ୍ୟା ରହିଛି ତାକୁ ବି ଗପଟିରେ ମୋର ସୂଚାଇଛି। ଗପଟି ତେଣୁ ମୁଁ କହିବି ଯେ କେବଳ ବଡ଼ମାନଙ୍କ ପାଇଁ ନୁହେଁ, ଏ ଗପଟି ସବୁ ବୟସର ଶ୍ରୋତାମାନଙ୍କ ପାଇଁ ପ୍ରଯୁଜ୍ୟ। କିଶୋର ପିଲାମାନେ ବି ଶୁଣିପାରିବେ ଏବଂ ଆମମାନଙ୍କ ପରି ବୟସ୍କ ଲୋକମାନେ ବି ଶୁଣିପାରିବେ। ଆଉ ଶୁଣିଲା ପରେ ଗପଟି ନିଶ୍ଚିତ ଭାବରେ ମୋର ବିଶ୍ୱାସ, ଦୃଢ଼ ବିଶ୍ୱାସ, ଶ୍ରୋତା ମନରେ ନିଶ୍ଚୟ ଗୋଟିଏ ଚିହ୍ନ ବା ଭାବ ଛାଡ଼ିଯିବ। ଗଳ୍ପଟିର ଶୀର୍ଷକ ବ୍ରାହ୍ମଣୀ ବୋକୁରେ ସନ୍ଧ୍ୟା। ମୋ ପିଲାବେଳେ ଦେଖିଥିଲି ସନ୍ଧ୍ୟା, ଆମ ଘରର ବିରାଟ ଅଗଣାକୁ ଚାରିପଟୁ ବେଢ଼ି ରହିଥିବା ଉଚ୍ଚା ପିଣ୍ଡରେ ତଳକୁ ଗୋଡ଼ ଲମ୍ବେଇ ବସି ଅନେକ ଥର ଦେଖିଛି ସନ୍ଧ୍ୟା ହେବାର ଦୃଶ୍ୟ। ପାଣିଓହଳା ପାହାଡ଼ ସନ୍ଧିରେ ସୂର୍ଯ୍ୟ ଧୀରେ ଧୀରେ ଢଳିଯାଇ ଲୁଚିଯାଆନ୍ତି, ଅଭିକ୍ରମ ହୁଏ ସନ୍ଧ୍ୟାର। ପିଲାମନରେ ଭାବେ ସୂର୍ଯ୍ୟ ପାଣିଓହଳା ପାହାଡ଼ ପଛପଟକୁ ଚାଲିଗଲେ, ପାହାଡ଼ ପଛପଟେ କ'ଣ ଅଛି, ଥରେ ପାହାଡ଼ ଚଢ଼ି ତା ମୁଣ୍ଡ ଉପରେ ଠିଆ ହୋଇ ଦେଖିଲେ ହୁଅନ୍ତା। ଆମ ଘର ଅଗଣାରେ ବିଦ୍ୟାଳୟରୁ ଫେରିଲା ପରେ ମୋ ଭାଇ ଭଉଣୀ ଆଉ କେତେଜଣ ସାଙ୍ଗଙ୍କ ସହ ପ୍ରାୟ ସବୁଦିନ ଖେଳ ଜମେ, କେଉଁଦିନ ବିଷ ଅମୃତ ତ ଆଉ କେଉଁଦିନ କୁମ୍ଭୀର ତ ପାଣିରେ ମୁଠିଆ ବା ଆଉ କେଉଁଦିନ ଛୋଟିପାରା। ସେ ଖେଳ ମଝିରେ ବି ମୁଁ ଅନେକ ଥର ବିଶ୍ରାମ କହି ଚାଲିଆସି ବସିଯାଏ ପିଣ୍ଡାଟି ଉପରେ, କେବଳ ଦେଖିବାକୁ ଯେ କେମିତି ସନ୍ଧ୍ୟା ହେଉଛି, ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ଯାଇ। ଅନେକ ବର୍ଷ ପରେ ପୁଣି ଥରେ ସନ୍ଧ୍ୟା ହେବାର ଦୃଶ୍ୟକୁ ବିଶ୍ରାନ୍ତି ମନରେ ଦେଖିଥିଲି ମୋ ସ୍ନାତକୋତ୍ତର ପାଠପଢ଼ାର ଛାତ୍ରୀ ନିବାସରେ ରହଣି ବେଳେ। ପ୍ରାୟ ପ୍ରତ୍ୟେକ ଦିନ ଉତ୍ତର ଅପରାହ୍ନରେ କେତେଜଣ ପାଠପଢ଼ା ସାଥୀଙ୍କ ସହ ଆମ ଛାତ୍ରୀ ନିବାସ ସଂଲଗ୍ନ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଖୁସି ଗପ କରି ବୁଲୁଥିଲା ବେଳେ ଉପଭୋଗ କରିଛି ସନ୍ଧ୍ୟାର ଦୃଶ୍ୟକୁ ମନଭରି। ବିସ୍ତୀର୍ଣ୍ଣ ସେ ପ୍ରାନ୍ତରର ଶେଷ ଧାରାରେ ଦିଗ୍ବଳୟର ପ୍ରଶସ୍ତ ଛାତିରେ ସୂର୍ଯ୍ୟ ମୁହଁ ଗୁଞ୍ଜି ଦିଅନ୍ତି ଖୁବ୍ ସନ୍ତର୍ପଣରେ, ଆଉ ଧୀରେ ଧୀରେ ହେଇଆସେ ସନ୍ଧ୍ୟା। ଆକାଶ ପାଉଁଶିଆରୁ ସାମାନ୍ୟ ଅନ୍ଧାରୁଆ ରଙ୍ଗ ନେଲାବେଳକୁ ଆମେମାନେ ଫେରିଆସୁ ଛାତ୍ରୀ ନିବାସକୁ। ଅବଶ୍ୟ ବୟସ ବଢ଼ିବା ସହ ମୁଁ ବୁଝିସାରିଥିଲି ସୂର୍ଯ୍ୟ ଅସ୍ତ ପରେ କୁଆଡ଼େ ଯାଆନ୍ତି, ତେଣୁ ସୂର୍ଯ୍ୟ ଓ ସନ୍ଧ୍ୟାକୁ ନେଇ ମୋର ପିଲାବେଳର କୌତୂହଳ ସେବେ ଆଉ ନଥିଲା। ସେଦିନ ପୁଣି ଅନେକ ବର୍ଷର ବ୍ୟବଧାନରେ ଉପଭୋଗ କରିଥିଲି ସନ୍ଧ୍ୟା ହେବାର ଦୃଶ୍ୟକୁ ବ୍ରାହ୍ମଣୀ ନଈର ଉପକୂଳରେ ଢେଙ୍କାନାଳ ଜିଲ୍ଲାର ଟିକରପଡ଼ା ଗାଁରେ ଥିବା ସାତକୋଶିଆ ଗଣ୍ଡ ସଂଲଗ୍ନ ବନ ବିଭାଗ ଯାତ୍ରୀ ନିବାସର ପିଣ୍ଡାରୁ। ଏମିତି ନୁହେଁ ଯେ ଏତେ ଗୁଡ଼େ ବର୍ଷରେ ମୁଁ ସନ୍ଧ୍ୟା ହେବାର ଦେଖିନଥିଲି, କିନ୍ତୁ ସନ୍ଧ୍ୟାକୁ ଏମିତି ଉପଭୋଗ କରିବାର ସୁଯୋଗ ପାଇନଥିଲି। ମୋ ପିଲାବେଳର ସନ୍ଧ୍ୟା ଥିଲା କୌତୂହଳପୂର୍ଣ୍ଣ, କିଶୋରୀ ବୟସର ସନ୍ଧ୍ୟା ଥିଲା ଆବେଗସିକ୍ତ, ଆଉ ବ୍ରାହ୍ମଣୀ କୂଳରେ ମୋ ମଧ୍ୟ ବୟସରେ ଦେଖିଥିବା ସନ୍ଧ୍ୟା ଥିଲା ଧୀର ଆଉ ସନ୍ତୁଳିତ। ସତେ କି ସୂର୍ଯ୍ୟ ଅନେକ ସାଂସାରିକ ଦାୟିତ୍ୱ ମୁଣ୍ଡାଇ ଶୃଙ୍ଖଳିତ ଓ ସ୍ଥିତ ପ୍ରଜ୍ଞ, ତଥାପି ଆକର୍ଷଣୀୟ। ଯାତ୍ରୀ ନିବାସର ସ୍ଥିତି ଏମିତି ଥିଲା ଯେ ସାତକୋଶିଆ ଗଣ୍ଡଟିର ଏମୁଣ୍ଡରୁ ସେ ମୁଣ୍ଡ ଯାଏ ପରିଷ୍କାର ଦିଶି ଯାଉଥିଲା। ଚିରଶ୍ରୋତା ବ୍ରାହ୍ମଣୀର ସ୍ରୋତ ଏହି ସାତକୋଶିଆ ଗଣ୍ଡ ଟିକରପଡ଼ାରେ ତୁଳନାତ୍ମକ ଭାବେ ସ୍ଥିର, ତା ତିନିପଟକୁ ବେଢ଼ି ରହିଥିଲେ ବେଶ୍ ଉଚ୍ଚ ଉଚ୍ଚ ପାହାଡ଼ କିଛି କିଛି ବ୍ୟବଧାନରେ। ଆଉ ସୂର୍ଯ୍ୟ ବୁଡ଼ିବାକୁ ଆରମ୍ଭ କରିଦେଇଥିଲେ ସେହି ପାହାଡ଼।

ମାନଙ୍କ ଭିତରୁ କୋଟିକର ଶିଖରରୁ ତଳ ଆଡ଼କୁ। କିଛି ସମୟ ଭିତରେ ସନ୍ଧ୍ୟା ହୋଇଯିବ। ବିଭୋର ହୋଇ ଦେଖୁଥାଏ ଯେତିକି ସେତିକି ତଲ୍ଲୀନ ହୋଇଯାଇଥାଏ ସେ ପରିବେଶରେ। ମୋର ଏଇ ବିଭର୍ପଣ ତୁଟିଥିଲା ଯେତେବେଳେ ମୁଁ ଆଉଜି ବସିଥିବା ଖୁମ୍ବଟିର ଆରପଟକୁ ଆଉ ଜଣେ ସ୍ତ୍ରୀ ଲୋକ ଆସି ବସିପଡ଼ିଥିଲେ। ମୁହଁ ବୁଲାଇ ଦେଖିଲି ତାଙ୍କୁ। ସେ ମୋ ଆଡ଼େ ଚାହିଁ ହସିଦେଲେ। ପ୍ରତ୍ୟୁତ୍ତରରେ ମୁଁ ବି ହସିଦେଲି। ଏବେ ଦୁହେଁ ଚୁପଚାପ ନଈ ଆଡ଼କୁ ଦୃଷ୍ଟି ଦେଇ ବସି ରହିଲୁ। କିଛି ସମୟ ପରେ ଦେଖିଲି ସେ ମୋ ଆଡ଼େ ଚାହିଁଥିବାର। ଏଥର ମୁଁ ପଚାରିଦେଲି, ଆପଣ କେତେ ଦିନ ଏଠି ରହିବେ, କେଉଁଠୁ ଆସିଛନ୍ତି? ସେ ହସିଦେଲେ, କିଛି କହିଲେନି। ମୋତେ ଟିକେ ଅବାଗିଆ ଲାଗିଲା, ଚୁପ୍ ହୋଇଗଲେ। କିଛି ସମୟ ବିତିଯାଆନ୍ତେ ପୁଣି ଅନୁଭବ କଲି ଯେ ସେ ମୋ ଆଡ଼େ ଚାହିଁଥିବାର। ଆପଣ ଏଠିକି ପ୍ରଥମ ଥର ପାଇଁ ଆସିଛନ୍ତି ନା ଆଗରୁ ଆସିଥିଲେ? ମୋର ଦ୍ୱିତୀୟ ପ୍ରଶ୍ନ ଥିଲା। ଏଥର ସେ ବି ହସିଥିଲେ, ଆକର୍ଣ୍ଣ ଲମ୍ବା ଗୋଟେ ହସ, କିନ୍ତୁ ଉଁ କି ଚୁଁ କିଛି ହେଲେ କହିଲେନି। ଅପୂର୍ବ ସ୍ତ୍ରୀ ଲୋକଟେ, ଭଲ ଭଲ ହେଇକି ଚାହୁଁଛନ୍ତି, ଅଥତ କଥା ପଦେ ପଚାରିଲେ ଉତ୍ତର ବାହାରୁନି। ମନଟା ମୋର ବିରକ୍ତିରେ ଭରିଗଲା। ଆଉ ସେପଟକୁ ଚାହିଁବିନି ବୋଲି ପଣ କରି ନଈ ପଠା ଆଡ଼େ ମନ ଦେଲି। 10 ମିନିଟ୍ ଖଣ୍ଡେ ହେଇଥିବ ସେ ଉଠି ତାଙ୍କ ଉଦ୍ଦିଷ୍ଟ କୋଠରୀକୁ ଚାଲିଗଲେ। ଆଉ ସାଙ୍ଗରେ ଡାକି ଆଣିଲେ 25-26 ବର୍ଷର ଝିଅଟିକୁ। ତାକୁ ଠାରିକି ଦେଖାଇଦେଲେ ମୋ ଆଡ଼କୁ। ଆଣ୍ଟି ନମସ୍କାର, ଆପଣ ମାଙ୍କୁ କିଛି କହୁଥିଲେ ବୋଧେ? ଝିଅଟି ମୋ ପାଖେ ବସିଯାଇ ପଚାରିଥିଲା। ହଁ, ମୁଁ ପଚାରୁଥିଲି କେଉଁଠୁ ଆସିଛନ୍ତି ବୋଲି, ଆଉ କେତେଦିନ ଏଠି ରହିବେ। ସେ କିନ୍ତୁ କିଛି ନ କହି ଉଠିଗଲେ। ପ୍ରକୃତରେ ଆଣ୍ଟି, ମୋ ମା ହେଲେ ଡେଫ୍ ଆଉ ଡମ୍, ମାନେ ମୁକ ଆଉ ବଧିର, ସେଥିପାଇଁ ସେ ଆପଣଙ୍କ କଥାର ଉତ୍ତର ଦେଇପାରିଲେନି। ଓହ୍, ଆଇ ଏମ୍ ସରି, ମୁଁ ଜାଣିନଥିଲି। ଏଥିରେ ଦୁଃଖିତ ହେବାର କିଛି ନାହିଁ, କାହା ଚେହେରାରେ ତ ଲେଖାଯାଇନଥାଏ ନା ସେ ମୁକ କି ବଧିର। ଆରେ ବାପରେ, କି କ୍ରୁଠ କଥା ଝିଅଟିର! ନିଠେଇକି ଚାହିଁଲି ତାକୁ, କି ନିଖୁଣ ଗଠନ ଏ ଝିଅଟିର! ନାକକୁ ଚାହିଁ ଆଖି, ଆଖିକୁ ଚାହିଁ ଭ୍ରୁଲତା, କିଏ ସତେ କି ସ୍କେଲ୍ ପକାଇ ମାପିଚୁପି ଗଢ଼ିଛି ୟାକୁ। ଏଥର ମୁଁ ନିଜକୁ ଟିକେ ସମ୍ଭାଳି ନେଇ କହିଥିଲି, ଠିକ୍ କଥା, କିଏ ବା କେମିତି ଜାଣିବ। ହଁ, ଏବେ କୁହ ତୁମେମାନେ କେଉଁଠୁ ଆସିଛ, ଆଉ ଏଠି ରହଣି କେତେ ଦିନର? ଆମ ଘର ନୟାଗଡ଼, ଏଇ ଆଜି ତ ଆସିଲୁ, ଆଉ ଗୋଟେ ଦିନ ରହି ପରଦିନ ସକାଳୁ ବାହାରିଯିବୁ। ଆଉ ଆପଣ? ଆମ ଘର ଢେଙ୍କାନାଳ ଟାଉନ୍। ପୁଅର ଛୁଟି ଅଛି ଯେ ଆମେ ସବୁ ବୁଲି ଆସିଛୁ କୁମ୍ଭୀର ପ୍ରକଳ୍ପ ଆଉ ସାତକୋଶିଆ ଗଣ୍ଡ ଦେଖିବାକୁ। ମୋ ପୁଅ ଆଉ ଇଏ, ମାନେ ମୋ ସ୍ୱାମୀ, ଆମ କୋଠରୀରେ ବସି ଟିଭି ଦେଖୁଛନ୍ତି। ତୁମ ନାଁଟା କ'ଣ କି? ମୋ ନାଁ ଶ୍ରଦ୍ଧା। ଆମର ଏତିକି କଥା ସରିଲା ବେଳକୁ ଶ୍ରଦ୍ଧାର ମା ହାତଠାରି ତାକୁ କ'ଣ ସବୁ କହିଗଲେ। ଠିକ୍ ଦୂରଦର୍ଶନ ସମାଚାର ବେଳେ ଯେମିତି ମୁକବଧିରଙ୍କ ପାଇଁ ଜଣେ ହାତ ଓ ଓଠ ହଲାଇ କହୁଥାଏ, ଠିକ୍ ସେମିତିଆ ଢଙ୍ଗରେ ଏଥର ଶ୍ରଦ୍ଧା ମୁହଁ ହଲାଇ ହାତରେ ଠାରି ନା ନା କରୁଥାଏ। ମୁଁ ବୁଝିଗଲି, ଶ୍ରଦ୍ଧାର ମା କିଛି କହିବାକୁ ଚାହୁଁଛନ୍ତି। ଶ୍ରଦ୍ଧା କିନ୍ତୁ ମୋତେ କହିବାକୁ ଅମଙ୍ଗ ହେଉଛି, ସେଥିପାଇଁ ନା କରିଚାଲିଛି। ମୋର ଭାରି ଇଚ୍ଛା ହେଲା ଜାଣିବାକୁ, ତେଣୁ କହିଥିଲି, ଆରେ ଶ୍ରଦ୍ଧା, କୁହ ନା ତୁମ ମା କ'ଣ କହିବାକୁ ଚାହୁଁଛନ୍ତି, ମୋର ବି ଶୁଣିବାକୁ ଇଚ୍ଛା ହେଉଛି। ମା କହୁଛନ୍ତି ଯେ ଆମମାନଙ୍କର, ମାନେ ବାବା, ସେ ଆଉ ମୋର, ଆମର ଏଇ ସାଙ୍ଗ ହୋଇ ବୁଲିବାଟା ହେଲା ଶେଷ ଥର ପାଇଁ। ଆଗକୁ ଆମେ ସବୁ ଯେବେ କେଉଁଠିକି ବୁଲିଯିବୁ, ଆମ ସାଙ୍ଗରେ ଥିବେ ତାଙ୍କ ଜ୍ୱାଇଁ, ମାନେ ମୋ ବାହାଘର ଠିକ୍ ହୋଇଯାଇଛି ତ, ଆସନ୍ତା ମାସରେ ହେବ, ସେଇ କଥା କହୁଛନ୍ତି। ଆରେ ବାଃ, ବଢ଼ିଆ କଥା ତ, ଆସନ୍ତା ମାସରେ ତୁମ ବାହାଘର, ଶୁଭେଚ୍ଛା, ଅନେକ ଶୁଭେଚ୍ଛା। ଧନ୍ୟବାଦ ଆଣ୍ଟି, ଟିକେ ଲାଜେଇ ଯାଇ କହିଥିଲା ଶ୍ରଦ୍ଧା। ଶ୍ରଦ୍ଧାର ମା ପୁଣି ଥରେ ହାତ ଆଉ ଓଠ ହଲାଇ ମୋ ଉଦ୍ଦେଶ୍ୟରେ କିଛି କହିଲେ। ଏଥର ବି ଶ୍ରଦ୍ଧାର ଏକା ନାହିଁ, ସେ କହିବନି। କୁହନା ଶ୍ରଦ୍ଧା, ତୁମ ମା କ'ଣ କହୁଛନ୍ତି? କିଛି ଭଲ କଥା ତ ନିଶ୍ଚୟ କହୁଥିବେ ନା, କୁହନା। ମା କହୁଛନ୍ତି ଯେ ମୋର ଯାହାଙ୍କ ସହ ବାହାଘର ଠିକ୍ ହୋଇଛି, ସେ ପିଲା ଜଣକ ବି ତାଙ୍କ ଓ ବାବାଙ୍କ ପରି, ଅନିଚ୍ଛା ସତ୍ତ୍ୱେ ମୋ ଆଗ୍ରହକୁ ଭାଙ୍ଗି ନପାରି ସେ ଏତକ କହିଥିଲା। କିଛି ବୁଝିହେଲାନି ଆଣ୍ଟି। ପ୍ରକୃତରେ ମୋ ମା ଆଉ ବାବା ଦୁଇ ଜଣ ଯାକ ମୁକ ଓ ବଧିର, ସତ ନା କ'ଣ? ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ସାଧାରଣ ଓ ସମ୍ପୂର୍ଣ୍ଣ ସୁସ୍ଥ ପୁଅ ବା ଝିଅ କିଏ କ'ଣ ମୁକବଧିରଙ୍କୁ ବାହା ହୁଅନ୍ତି କି? ଥିଲେ ଥିବେ ଗୋଟିଏରେ ଗୋଟିଏ। ସତ କଥା ତ, ସୁସ୍ଥ କିଏ ଜଣେ କ'ଣ ଏମିତି ଶାରୀରିକ କ୍ଷୁଣ ଥିବା ମଣିଷକୁ ବାହା ହୁଏ? କାଁ ଭାଁ କ୍ୱଚିତ ହେଉଥିବ, ମନେ ମନେ ଲଜ୍ଜିତ ହୋଇଥିଲି ଶ୍ରଦ୍ଧାର କଥାରେ, କିନ୍ତୁ ତା କଥା ତ ପୁରାପୁରି ଯୁକ୍ତିଯୁକ୍ତ। ଟିକେ ସମୟ ଚୁପ୍ ରହି ପୁଣି ପଚାରିଥିଲେ, ଆଚ୍ଛା ତାହେଲେ ତୁମ ମା ଓ ବାବାଙ୍କର କେଉଁଠି ଭେଟ ହୋଇଥିଲା, ମାନେ ବାହାଘର କେମିତି ହେଲା? ମୋ ବାବା ପାଠ ପଢ଼ୁଥିଲେ ଚେନ୍ନାଇରେ ଗୋଟେ ମୁକବଧିର ସ୍କୁଲ ଓ ତାପରେ କଲେଜରେ, ସେଠି ମା ବି ପଢ଼ୁଥିଲେ। ମୋ ମା ପ୍ରକୃତରେ ଚେନ୍ନାଇର ଝିଅ, ମା ଓ ବାବାଙ୍କର ସେଇଠି ପାଠପଢ଼ା ବେଳେ ଦେଖା ଆଉ ତାପରେ ସେମାନଙ୍କର ବାହାଘର ହୋଇଥିଲା। ମୋ ଜେଜେବାବା ଜଣେ ବହୁତ ଧନୀ ଓ ପ୍ରତିଷ୍ଠିତ ବ୍ୟବସାୟୀ ନୟାଗଡ଼ର। ମୋ ବାବାଙ୍କର ଆହୁରି 3 ଜଣ ଭାଇ ଭଉଣୀ ଅଛନ୍ତି, ସମସ୍ତେ ସୁସ୍ଥ, ସମସ୍ତେ ଚାକିରି କରୁଛନ୍ତି ଓ ଭଲ ଭଲ ଜାଗାରେ ଅଛନ୍ତି। ଜେଜେବାପା

ତାଙ୍କ ବ୍ୟବସାୟଟା ପୁରା ବାବାଙ୍କୁ ଦେଇଛନ୍ତି। ବାବା ମୋର ତାଙ୍କରି ପୈତୃକ ବ୍ୟବସାୟ କରନ୍ତି ଆଉ ଖୁବ୍ ସଫଳ ମଧ୍ୟ। ମା ମଧ୍ୟ ତାଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ଶ୍ରଦ୍ଧା, ତୁମଠୁ ଏସବୁ କଥା ଶୁଣି ଖୁବ୍ ଉତ୍ସାହିତ ଲାଗୁଛି, କିନ୍ତୁ ତୁମ ମା ଏଇ ଟିକେ ସମୟ ପୂର୍ବରୁ କହିଲେ ଯେ ତୁମ ଭାବି ଜୀବନସାଥୀ ଜଣକ ସେମାନଙ୍କ ପରି, ମାନେ କ'ଣ ସେ ବି ବ୍ୟବସାୟ କରନ୍ତି? ନାଇଁ, ମା କହିବାକୁ ଚାହୁଁଥିଲେ ଯେ ମୋ ଭାବି ଜୀବନସାଥୀ ଜଣକ ମଧ୍ୟ ମୁକ ଓ ବଧିର, ଠିକ୍ ସେମାନଙ୍କ ପରି, ବାବା ଓ ତାଙ୍କ ପରି। କିନ୍ତୁ ତୁମେ ତ ପୁରା ସୁସ୍ଥ, ଉଭୟ ଶରୀର ଓ ମନରେ ତୁମେ ଦେଖିବାକୁ ବି ତ ଖୁବ୍ ସୁନ୍ଦର। ତଥାପି ଆଣ୍ଟି, ମୋ ଉଡ଼ବି ହଜବ୍ୟାଣ୍ଡ ମାନେ ମୋ ଭାବି ଜୀବନସାଥୀଙ୍କ ନାଁଟା ହେଲା ଶୁଭ୍ରାଂଶୁ। ସେ ଓ ମୁଁ ଗୋଟିଏ ବ୍ୟାଙ୍କରେ କାମ କରୁ, ଆଉ ଆମେ ଦୁହେଁ ବି ଦୁହିଁଙ୍କୁ ପସନ୍ଦ କରି ବାହା ହେଉଛୁ, ମାନେ ଲଭ୍ ମ୍ୟାରେଜ୍। ଆପଣ ଠିକ୍ କହିଲେ, ମୋର ତ କୌଣସି ଖୁଣ ନାହିଁ, ତଥାପି ମୁଁ କାହିଁକି ଶୁଭ୍ରାଂଶୁଙ୍କୁ ପସନ୍ଦ କଲି? ଅନେକ ଭଲ ପ୍ରସ୍ତାବ ମୋ ପାଇଁ ଆସିଛି, ଅନେକ ପିଲା ମଧ୍ୟ ମୋତେ ପସନ୍ଦ କରୁଥିଲେ ଓ ତାଙ୍କ ତରଫରୁ ବାହାଘର ପ୍ରସ୍ତାବ ମଧ୍ୟ ଦେଇଛନ୍ତି, ହେଲେ ମୋ ଲିଷ୍ଟରେ ଟପ୍ରେ ରହିଗଲେ ଶୁଭ୍ରାଂଶୁ, ଜାଣନ୍ତି କାହିଁକି? କାହିଁକି? ମୁଁ ଥରେ ନିରୋଳା ସମୟରେ ବସିକି ଭାବିଲି, ଯେତେ ସୁସ୍ଥ ପିଲାଙ୍କ ପ୍ରସ୍ତାବ ଆସିଛି ସେମାନଙ୍କୁ ମୋ ଜାଗାରେ ଆଉ କେହି ସୁସ୍ଥ ଝିଅଟିଏ ମିଳିଯିବେ ଜୀବନସାଥୀ ଭାବେ, କିନ୍ତୁ ଶୁଭ୍ରାଂଶୁ, ତାଙ୍କୁ ମୁଁ ଯଦି ମନା କରିଦେବି ତେବେ ଆଉ କେହି ସୁସ୍ଥ ଝିଅଟିଏ ତାଙ୍କ ଜୀବନସାଥୀ ହେବାର ସମ୍ଭାବନା ଖୁବ୍ କ୍ଷୀଣ। ତାଙ୍କ ପରି ଜଣେ ମୁକ ଆଉ ବଧିର ହିଁ ତାଙ୍କୁ ଗ୍ରହଣ କରିପାରେ ଜୀବନସାଥୀ ଭାବେ। ମୋ ପିଲାବେଳର କେତେ କଥା ମୋତେ ଏ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥିଲେ, ଯେମିତିକି ମୁଁ ଟିକେ ବଡ଼ ହେଲା ପରେ ମୋ ପିଉସୀଙ୍କଠୁ ଶୁଣିଥିଲି ଯେ ମୋ ବାବା ଓ ମା ପ୍ରଥମେ ଭୟ କରୁଥିଲେ କୌଣସି ସନ୍ତାନ କରିବାକୁ। ସେମାନେ ଡରୁଥିଲେ କାଳେ ସେମାନଙ୍କ ଜନ୍ମିତ ସନ୍ତାନଟି ସେମାନଙ୍କ ପରି ମୁକ ଓ ବଧିର ହେବ ବୋଲି। ଏ ପ୍ରକାର ଭୟ ନିରର୍ଥକ ହେଲେ ବି ଯେଉଁଠି ମାତା ଓ ପିତା ଉଭୟ ମୁକ ଓ ବଧିର, ସେଠି ଭୟ ରହିବାଟା ଯୁକ୍ତିଯୁକ୍ତ। ଯେମିତି ସୁସ୍ଥ ପିତାମାତାଙ୍କର ଜନ୍ମ ହେବା ପିଲାଟି ମୁକବଧିର ହୋଇପାରେ, ଠିକ୍ ସେମିତି ମୁକବଧିର ଦମ୍ପତିଙ୍କର ବି ସମ୍ପୂର୍ଣ୍ଣ ସୁସ୍ଥ ପିଲାଟିଏ ହୋଇପାରେ, ଯେମିତି ମୁଁ। ବାଃ ଶ୍ରଦ୍ଧା, ତୁମେ ବୟସରେ ମୋଠୁ କେତେ ସାନ, ଅଥଚ ତୁମ ଚିନ୍ତାଧାରା କେତେ ପରିପକ୍ୱ। ଆଣ୍ଟି, ଆଉ ଗୋଟେ କଥା ଶୁଣନ୍ତୁ, ମୋ ପିଲାବେଳେ ମା କ'ଣ କରନ୍ତି ନା, ଗୋଟେ ଟିଣ ଡବାରେ ଗୋଡ଼ି ପୁଳେ ହେବ ପୁରେଇ ମୋ କାନ ପାଖରେ ଝଣ ଝଣ କରି ପଚାରନ୍ତି ମୋତେ ଶୁଭୁଛି କି ନାହିଁ ବୋଲି। ଦିନ ଭିତରେ 10 ଥର ତାଳି ମାରି ମୋତେ ସେହି ସମାନ କଥା ପଚାରୁଛନ୍ତି, ଯଦିଓ ମୋ ହାବଭାବରୁ ସେ ଠିକ୍ ବୁଝୁଥିଲେ ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ। ତାପରେ ବି ମନର ଭୟରୁ ସେ ଏମିତି ମୁଁ ବଡ଼ ହେବା ଯାଏ କରୁଥିଲେ। ମୁଁ ଯୌଥ ପରିବାରରେ ଜେଜେବାପା, ଜେଜେମା, କାକା, ଖୁଡ଼ିଙ୍କ ସହ ବଡ଼ ହେଇଛି, ସେଥିପାଇଁ ମୋ ମୁକବଧିର ପିତାମାତାଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିନି ମୋ ପାଇଁ। କିନ୍ତୁ ଯେଉଁଠି ମୁକବଧିର ଦମ୍ପତି ସୁସ୍ଥ ସନ୍ତାନଟିଏ ସହିତ ଏକା ରହୁଥିବେ ସେମାନଙ୍କ ମାନସିକ ସ୍ଥିତି ଓ ସମସ୍ୟା କଥା ଚିନ୍ତା କରନ୍ତୁ। ମୋ ଜୀବନର ଏମିତି କିଛି ଅନୁଭୂତି, କିଛି ଦୂରଦୃଷ୍ଟି ମୋତେ ଶୁଭ୍ରାଂଶୁଙ୍କୁ ଜୀବନସାଥୀ ରୂପେ ବାଛିବାରେ ସାହାଯ୍ୟ କରିଛନ୍ତି। ଆମର ଏ କଥାବାର୍ତ୍ତା ଭିତରେ କେତେବେଳେ ଶ୍ରଦ୍ଧାର ବାବା ତାଙ୍କ କୋଠରୀରୁ ଉଠି ଆସି ବସିଯାଇଥିଲେ ତାଙ୍କ ମାଆଙ୍କ ପାଖେ। ଏଥର ଦୁହେଁ ଏକାସାଙ୍ଗେ ଉଠି ଆସି ଶ୍ରଦ୍ଧାକୁ ଠାରରେ କ'ଣ ସବୁ କହିଲେ। ଶ୍ରଦ୍ଧା ଉଠି ଠିଆ ହେଲା ଆଉ କହିଲା, ଆଣ୍ଟି, ଆମେ ଟିକେ ଆଗକୁ ସେଇ ବାଡ଼ ପାଖକୁ ଯାଉଛୁ, ସେଠି ଠିଆ ହୋଇ ଦେଖିଲେ ଆଉ ଟିକେ ପରିଷ୍କାର ଦିଶିବେ ନଈ ବାଲିରେ ଶୋଇଥିବା କୁମ୍ଭୀର ଗୁଡ଼ା। ହଁ ହଁ, ନିଶ୍ଚୟ। ସେମାନେ ତିନିହେଁ ଆଗକୁ ଚାଲିଗଲେ। ମୋ ଦୃଷ୍ଟିଟା ଏଥର ନଈ ଆଡ଼େ ପହଁରିଗଲା। ଏହା ଭିତରେ ପ୍ରାୟ ଅଧଘଣ୍ଟା ବିତିଯାଇଥିଲା ଶ୍ରଦ୍ଧା ସହ କଥା ହେଇ। ସୂର୍ଯ୍ୟ ପ୍ରାୟ ଢଳି ଆସିଥିଲେ ପାହାଡ଼ର ତଳ ଆଡ଼କୁ, ଠିକ୍ ବ୍ରାହ୍ମଣୀର ପ୍ରଶସ୍ତ ଛାତି, ବିସ୍ତୀର୍ଣ୍ଣ ଜଳରାଶି ଉପରକୁ। ତା ଢେଉରେ ସୂର୍ଯ୍ୟଙ୍କ ନାଲି, କମଳା, ହଳଦିଆ, ସୁନେଲି ରଙ୍ଗମାନଙ୍କର ଉତ୍ସବ। ବାଃ, ବଢ଼ିଆ ଜାଗାରେ ବସି ନଈର ଦୃଶ୍ୟ ଦେଖୁଛ ତ? ୟାଙ୍କ ମାନେ ମୋ ସ୍ୱାମୀଙ୍କ କଥାରେ ମୋ ଭାବନାରେ ପଡ଼ିଥିଲା ଭଟ୍ଟା। ହଁ, ଏଠୁ ଖୁବ୍ ସୁନ୍ଦର ଦିଶୁଛି ସୂର୍ଯ୍ୟଙ୍କ ଅସ୍ତ ହେବାର ଦୃଶ୍ୟ, ତୁମେ ବି ବସିକି ଦେଖୁନ। ଏବେ ସେ ମୋ କଡ଼କୁ ବସିପଡ଼ି ଚାହିଁଲେ ନଈ ଆଡ଼କୁ। ତା ସହିତ ମଧ୍ୟ ତାଙ୍କ ଦୃଷ୍ଟି ପଡ଼ିଯାଇଥିଲା ବେଶ କିଛି ଦୂରରେ ବାଡ଼ ପାଖେ ଠିଆ ହୋଇଥିବା ଶ୍ରଦ୍ଧା ଆଉ ତା ବାବା ମାଆଙ୍କ ଉପରେ। କି ସୁନ୍ଦର ଝିଅଟେ ମ, କି ନିଖୁଣ ଗଠନ, ଆମ ଓଡ଼ିଆରେ ଗୋଟେ କ'ଣ କହନ୍ତିନି, କ'ଣ ତ ଗୋଟିଏ ଚାଉଳରେ ଗଢ଼ା। ହଁ ହଁ, ଠିକ୍ କହିଲ, ଗୋଟିଏ ଚାଉଳରେ ଗଢ଼ା, ଏଇଟା ତା ପାଇଁ ପୁରା ପ୍ରଯୁଜ୍ୟ। ସାଧାରଣତଃ କାହାର ଚେହେରାକୁ ନେଇ ଟିପ୍ପଣୀ କରୁନଥିବା ମୋ ଇଏ ଏକଥା କହିଥିଲେ। ଆଚ୍ଛା, ମୋତେ ତ କାହିଁ ଏମିତି କେବେ କହିନ, ପ୍ରତିକ୍ରିୟାରେ ଉକ୍ତିଟି ଥିଲା ମୋର। ସେ ଝିଅଟି ସିନା ଗୋଟିଏ ଚାଉଳରେ ଗଢ଼ା, ହେଲେ ତୁମେ ଆମର 4-5ଟି ଚାଉଳରେ ଗଢ଼ା। ଗୋଟିଏ ଚାଉଳଠୁ 4-5ଟି ଚାଉଳ ତ ବେଶୀ ନା, ତେଣୁ ତୁମେ ତାଠୁ ବେଶୀ ସୁନ୍ଦର। ଏବେ ଦୁହେଁ ହସିଥିଲୁ ଏକା ସାଙ୍ଗରେ। ଜାଣିଛ, ସେ ଝିଅଟିର ନାଁ ହେଲା ଶ୍ରଦ୍ଧା, ଆଉ ତା ପାଖରେ ଯେଉଁ 2 ଜଣ, ସେମାନେ ହେଲେ ତା ବାବା ଓ ମା, 2 ଜଣ ଯାକ ମୁକ ଓ ବଧିର। ଶ୍ରଦ୍ଧା କିନ୍ତୁ ପୁରା ନର୍ମାଲ, ତୁମ ଆମ ପରି ପୁରା ସୁସ୍ଥ ଝିଅଟେ। ସେମାନେ

0: ଏଇ ଆମ କଳବଖରାରେ ରହୁଛନ୍ତି। ଆଚ୍ଛା ହଁ, ଆଉ ଗୋଟେ କଥା ଶୁଣ, ଶ୍ରଦ୍ଧାର ବାହାଘର ଆସନ୍ତା ମାସରେ, ସେ ନିଜେ ଠିକ୍ କରିଛି ପିଲାଟିକୁ। ଦୁହେଁ ଏକା ବ୍ୟାଙ୍କରେ ଚାକିରି କରନ୍ତି, ଶୁଭ୍ରାଂଶୁ ମାନେ ଶ୍ରଦ୍ଧାର ଭାବି ସ୍ୱାମୀ, ସେ ବି ମୁକ ଆଉ ବଧିର। କିନ୍ତୁ କିନ୍ତୁ ଏ ଝିଅଟି ମାନେ ଶ୍ରଦ୍ଧା, ତୁମେ ତ କହିଲ ପୁରା ଠିକ୍ଠାକ୍। ସେଇ କଥା ପରା, ଶ୍ରଦ୍ଧା ପାଇଁ ଅନେକ ସମ୍ପୂର୍ଣ୍ଣ ସୁସ୍ଥ ପିଲାମାନଙ୍କର ପ୍ରସ୍ତାବ ଆସିଥିଲା। ବହୁତ ପିଲା ନିଜ ଆଡ଼ୁ ବି ଆଗ୍ରହୀ ଥିଲେ, ହେଲେ ଶ୍ରଦ୍ଧା ଶୁଭ୍ରାଂଶୁ ବିଷୟରେ ସବୁ ଜାଣି ମଧ୍ୟ ତାକୁ ହିଁ ବାଛିଛି ତା ଜୀବନସାଥୀ ରୂପେ। ସତରେ ଏବେ ମୁଁ କହିବି ଯେ ଝିଅଟି ଖାଲି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା ନୁହଁ, ତା ଅନ୍ତରଟା ବି ଅକ୍ଷତ ଚାଉଳ ପରି ପବିତ୍ର ଓ ମାନବିକତାରେ ଭରା। ଏମିତି ପ୍ରକୃତିର ମଣିଷ ଖୁବ୍ କମ୍ ଥିବ ଏ ପୃଥିବୀରେ, ଯାହାର ସ୍ଥୂଳ ରୂପ ଓ ସୂକ୍ଷ୍ମ ରୂପ ମାନେ ମନ, ହୃଦୟ, ଚିନ୍ତା ଆଉ ଚେତନା ସୁନ୍ଦର, ପରିପକ୍ୱ ଓ ସଂକୀର୍ଣ୍ଣତା ଭାବରୁ ଉର୍ଦ୍ଧ୍ୱରେ। ଏ କଥା ତକ ସେ ଗୋଟେ ନିଶ୍ୱାସରେ କହିଯାଇ ରହିଗଲେ। ଏବେ ଆମେ ଦୁହେଁ ଟିକେ ଗମ୍ଭୀର ହୋଇଯାଇଥିଲୁ। ଦୁହିଁଙ୍କ ଦୃଷ୍ଟି ସ୍ଥିର ହୋଇଯାଇଥିଲା ବ୍ରାହ୍ମଣୀ ନଈ ଉପରେ। ଅସ୍ତଗାମୀ ସୂର୍ଯ୍ୟ ସମ୍ପୂର୍ଣ୍ଣ ଢଳିଗଲେଣି, ପୂର୍ବର ସେ ରଙ୍ଗ ମହୋତ୍ସବ ଏବେ ଗାଢ଼ ପାଉଁଶିଆରୁ ଅନ୍ଧାର ହେବାକୁ ଆରମ୍ଭ କରିଦେଇଥିଲା। ସନ୍ଧ୍ୟାର ଦୃଶ୍ୟକୁ ଦେଖି ଦେଖି ମୁଁ ୟାଙ୍କ କାନ୍ଧ ଉପରକୁ ସାମାନ୍ୟ ଢଳିଯାଇ ଭାବି ହେଇଥିଲି, ସାତକୋଷିଆ ଗଣ୍ଡ କୁହନ୍ତି, ସାତଟି ତାଳ ଗଛକୁ ତା ଉପରକୁ କରି ଠିଆ କରିଦେଲେ ବୁଡ଼ିଯିବ ତା ଗଭୀରତାରେ। ବ୍ରାହ୍ମଣୀ ବୁକୁରେ ସେଦିନ ସନ୍ଧ୍ୟା ସେତିକି ଗଭୀର ସରାଗରେ ହଜେଇ ଦେଇଥିଲା ନିଜକୁ। ବ୍ରାହ୍ମଣୀ ମଧ୍ୟ ତା ଅନୁରାଗରେ ସିକ୍ତ ଆଲିଙ୍ଗନରେ ଅନୁରୂପ କୋଳେଇ ନେଇଥିଲା ସନ୍ଧ୍ୟାକୁ। ଦୁହେଁ ହଜିଯାଇଥିଲେ ଦୁହିଁଙ୍କ ଗଭୀର ଆଶ୍ଲେଷ ଭିତରେ। ମୋତେ ଲାଗୁଛି ଏ ବ୍ରାହ୍ମଣୀ କୂଳରେ ଗୋଟେ ଜାଗା କିଣି ଘର କରି ରହିଲେ ହୁଅନ୍ତା, ନା କ'ଣ କହୁଛ? ତାଙ୍କ କାନ୍ଧ ଉପରକୁ ଅଧାଢ଼ଳି ବସିଥିବାରୁ ମୋତେ ଇଏ ଚିଡ଼େଇକି କହିଥିଲେ କଥାପଦକ। ପ୍ରତିକ୍ରିୟାରେ ମୁଁ କେବଳ ନିଶବ୍ଦରେ ଭାବି ହେଇଥିଲି, ତୁମ ସାନ୍ନିଧ୍ୟଟା ଯେ ମୋର ଏତେ କାମ୍ୟ ଆଜି ବୁଝୁଛି ଏଇ ବ୍ରାହ୍ମଣୀ ବୁକୁରେ ସନ୍ଧ୍ୟାକୁ ଦେଖି। ଠିକ୍ ଏତିକି ବେଳକୁ ମୋ ପୁଅ କୋଠରୀ ଭିତରୁ ବାହାରି ଆସି ଆମ ଦୁହିଁଙ୍କ ମଝିରେ ଠେସା ମାରି କିଛି ଜାଗା କରି ବସିଯାଇଥିଲା। ଦେଖ, ବ୍ରାହ୍ମଣୀ ନଈ ଉପରେ ସାତକୋଷିଆ ଗଣ୍ଡ ଉପରେ ଗୋଟେ ପୋଲ ବନିଗଲା, ହସି ହସି କହିଥିଲେ ସେ। ମୁଁ ମଧ୍ୟ ଯୋଗ ଦେଇଥିଲି ସେ ହସର ସ୍ୱରରେ, କାଇଁ କୋଉଠି, ମୋତେ ତ କାଇଁ ଦିଶୁନି। ସେଦିନ ଏମିତି ପ୍ରଶ୍ନ ସବୁରେ ମୋ ପୁଅ ପରିବେଶକୁ ଚଳଚଞ୍ଚଳ କରିଦେଉଥିବା ବେଳେ ସନ୍ଧ୍ୟା ପୁରା ବିତିଯାଇ ରାତି ହେବାକୁ ଆରମ୍ଭ କରିଦେଇଥିଲା। ଆମେ ଏଥର ଆମ ଉଦ୍ଦିଷ୍ଟ କୋଠରୀକୁ ଫେରିଯିବାକୁ ବାହାରିଲା ବେଳେ ଦେଖିଥିଲୁ ଶ୍ରଦ୍ଧା ଆଉ ତା ବାପା ମା ବି ତାଙ୍କ କୋଠରୀ ଆଡ଼କୁ ଫେରୁଥିବାର। ଶ୍ରଦ୍ଧା ସହିତ ବିତାଇଥିବା ସେଦିନର ସମୟ ତକ ଆଉ ବ୍ରାହ୍ମଣୀ କୂଳରେ ସେ ସମ୍ମୋହିତ କଲା ପରି ସନ୍ଧ୍ୟା ମୋ ମନରେ ସାରା ଜୀବନ ପାଇଁ ଅଭୁଲା ହୋଇ ରହିଯାଇଛି।
1: କବିତା ହେଉଛି ମଣିଷ ମନର ସେହି ନିରବ ସ୍ୱର ଯାହାକୁ ସବୁବେଳେ ଶବ୍ଦରେ କହି ହେବ ନାହିଁ। କେବେ ଏହା ଖୁସିର ହସ ତ କେବେ ଅଭିମାନର ଲୁହ, କେବେ ପ୍ରେମର ସ୍ପନ୍ଦନ ତ କେବେ ବିରହର ନିଶ୍ୱାସ। ସାହିତ୍ୟ ସମାଜକୁ ଆଲୋକ ଦେଖାଏ, ଆଉ କବିତା ସେହି ଆଲୋକର ସବୁଠାରୁ ସୁନ୍ଦର ରୂପ। ଯେଉଁ ଶବ୍ଦ ମଣିଷର ହୃଦୟକୁ ଛୁଇଁଯାଏ ସେହି ଶବ୍ଦ ହିଁ ଦିନେ କବିତା ହୋଇଯାଏ। ତେଣୁ କବିତା କେବଳ ପଢ଼ିବାର ବିଷୟ ନୁହେଁ, ଏହାକୁ ଅନୁଭବ କରିବାକୁ ପଡ଼େ, ମନରେ ସଞ୍ଚୟ କରିବାକୁ ପଡ଼େ। କାରଣ କବିତା ବଞ୍ଚିଥାଏ ମଣିଷର ଭାବନାରେ, ଆଉ ସେହି ଭାବନା ହିଁ ଆମ ସାହିତ୍ୟର ସତ୍ୟ ସୌନ୍ଦର୍ଯ୍ୟ। କୁହାଯାଏ ଆଶା ଅସୁମାରୀ, ତେବେ ସେହି ଅସୁମାରୀ ଆଶା ସମସ୍ତେ କ'ଣ ପୂରଣ କରିପାରନ୍ତି? କିଛି ଆଶା ଆଶାରେ ରହିଯାଏ, ଆଉ କିଛି ଆଶା ସଫଳତାକୁ ପାଇବା ପାଇଁ ନୂଆ ଏକ ପାହାଚ ଚଢ଼ିପାରେ। ସେମିତି ସବୁ ସ୍ୱପ୍ନ ବାସ୍ତବତାର ରୂପ ନେଇପାରନ୍ତିନି, କିଛି ସ୍ୱପ୍ନ ଆମ ଭିତରେ ରହିଯାଏ। ଠିକ୍ ଯେମିତି ମନରେ ଉଙ୍କି ମାରୁଥିବା ପ୍ରତ୍ୟେକ ଭାବନାକୁ ନେଇ ଆମେ ଲେଖିପାରେ ନା, କିଛି ଭାବନା ଆମ ମନ ଭିତରେ ଚାପି ହୋଇ ରହିଯାଏ, ଦରକାର ପଡ଼େ ତାକୁ ଉପଯୁକ୍ତ ସମୟ ଅବା ସୁଯୋଗ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଦେଖା ହେବ ଆଉ ଏକ ନୂଆ ଅଧ୍ୟାୟରେ, ନୂଆ କିଛି ଗଳ୍ପ, କବିତା ଓ ଅତିଥିଙ୍କୁ ନେଇ। ସେତେବେଳେ ଯାଏଁ ଶୁଣୁଥାନ୍ତୁ କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା। ନିଜ ଭିତରେ ଥିବା ସୃଜନଶୀଳତାକୁ ଦିଅନ୍ତୁ ନୂଆ ପରିଚୟ। ଭାବନା ସବୁକୁ ନିଜ ଭିତରେ ଚାପି ନ ରଖି କାଗଜ କଲମ ଧରି ତାକୁ ଉତାରି ଦିଅନ୍ତୁ, ରୂପ ଦିଅନ୍ତୁ ଗଳ୍ପ ଓ କବିତାର। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ମତାମତ ଦେବା ପାଇଁ ଭୁଲିବେ ନାହିଁ। ଆମକୁ ନିଜର ମତାମତ ଆପଣ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ୍ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ।

ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଚାଲନ୍ତୁ ଶୁଣିବା ଜଗା ହାତରେ ପଘା ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ ଏବଂ ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ କେବେ ତମେ ନାହ କେବେ ମୁଁ ନାହିଁ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଅୟର। ଗୀତଟିକୁ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ।

ସମୟ କେତେବେଳେ କଷ୍ଟ ଦିଏ, କେତେବେଳେ ଖୁସି ବି ଦିଏ, କାହା ସହିତ ବନ୍ଧୁତା କରାଏ, କେତେବେଳେ ଶତ୍ରୁତା ବି, କେତେବେଳେ ସଫଳତାର ଶୀର୍ଷରେ ପହଞ୍ଚାଏ ତ କେତେବେଳେ ଖାଇରେ ବି ପକାଇ ଦିଏ। ସେଇଥିପାଇଁ କଥାରେ ଅଛି, ମଣିଷ ବଦଳେନି, ବଦଳେ ତା'ର ସମୟ।

ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଚାଲନ୍ତୁ ଶୁଣିବା ହାର୍ଟଲେସ୍ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ଆସ୍କିଂ ଏବଂ ଅରୁଣିମା ଭଟ୍ଟାଚାର୍ଯ୍ୟ।

ସମୟ ଆମ ପାଇଁ ଅଟକିବନି, ବରଂ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ନିଜ କର୍ମମୟ ଜୀବନରେ ସଫଳ ହେବାକୁ ହେଲେ ନୂତନ ତଥ୍ୟ ଜାଣିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ, ସବୁବେଳେ ଅପଡ଼େଟ୍ ରହିବା ପାଇଁ ଚେଷ୍ଟା କରନ୍ତୁ। ବର୍ତ୍ତମାନ ଯୁଗରେ ପିଲାଠୁ ବଡ଼ ଯାଏ ସମସ୍ତଙ୍କ ପାଇଁ ଆଧୁନିକ ତଥା ନୂତନ ସୂଚନା ସହିତ ଜଡ଼ିତ ରହିବା ଅନେକ ମାତ୍ରାରେ ଜରୁରୀ। ଶ୍ରୋତାବନ୍ଧୁ, ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା ଘାତକ ଚଳଚ୍ଚିତ୍ର ଗୀତଟିକୁ।

ତେବେ ଶ୍ରୋତା ବନ୍ଧୁ, ସମୟ ଭଳି ଋତୁ ବି ଆସିବ ଆଉ ଯିବ, ଏବଂ ଆମେ ପ୍ରକୃତି ସହିତ ବିଭିନ୍ନ ପରିବର୍ତ୍ତନକୁ ମଧ୍ୟ ଅନୁଭବ କରିବା। ଋତୁ ଯାହା ବି ଥାଉ ନା କାହିଁକି, ଖାଦ୍ୟପେୟ ଉପରେ ଶାରୀରିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଜରୁରୀ, ଯାହାଫଳରେ ପ୍ରକୃତିର କିଛିଟା ଖରାପ ପ୍ରଭାବଠୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ହାଇୱେ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ସୁଲତାନା ଏବଂ ଜ୍ୟୋତି ନୁରାନ।

ଶ୍ରୋତାବନ୍ଧୁ, ସଂସଦ ତଥା ସଂସଦୀୟ ବ୍ୟବସ୍ଥା ପ୍ରତିଟି ଗଣତାନ୍ତ୍ରିକ ଦେଶର ଜରୁରୀ ସ୍ତମ୍ଭ। ମାନବ ଅଧିକାରର ପ୍ରତିଟି ପ୍ରଭାବୀ କାର୍ଯ୍ୟ ଏହି ସଂସଦରେ ହିଁ କରାଯାଏ। ପ୍ରତିଟି ନୀତି, ପ୍ରତିଟି ଆଇନ ସମ୍ବନ୍ଧୀୟ କାର୍ଯ୍ୟ ସଂସଦର ମୁଖ୍ୟ ଭୂମିକା। ତେଣୁ ଆଜି ଅନ୍ତରାଷ୍ଟ୍ରୀୟ ସ୍ତରରେ ପାଳନ କରାଯାଉଛି ସଂସଦୀୟ ଦିବସ, ଯାହା ଲୋକତନ୍ତ୍ରକୁ ମଜବୁତ କରିବାର ଗୋଟିଏ ବିଶେଷ ଭୂମିକା ଗ୍ରହଣ କରିଥାଏ।

ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି କ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି, ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇ ପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲାକୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲାକୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷ କରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର

0: ହାମଦୁଲ୍ଲା ଫତ୍ରତ୍ କହିଛନ୍ତି ଜୁନ୍ 28 ତାରିଖ ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଏଥିସହ 3 ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 ଦଶକ ସେ ଅଧିକ ସମୟ ଭାରତୀୟ ସେନା ମେ ସେବାରତ ରହିଣା ମେରେ ଜୀବନ କା ସବସେ ବଡ଼ା ସୌଭାଗ୍ୟ ରହା। ଭାରତୀୟ ସେନା କିସି ଏକ ବ୍ୟକ୍ତି ବିଶେଷ ସେ ନହିଁ, ବଲକି ଅପନେ ସୈନିକୋଁ, କମାଣ୍ଡରୋଁ, ପୂର୍ବ ସୈନିକୋଁ, ପରିବାରଜନୋଁ ଔର ଦେଶବାସୀଓଁ କେ ଅଟୁଟ ବିଶ୍ୱାସ ସେ ଶକ୍ତି ପ୍ରାପ୍ତ କରତୀ। ସବପ୍ରଥମ ମେ ଭାରତୀୟ ସେନା କେ ହର ସୈନିକ ଶାମିଲ ବୀରଗତି ପ୍ରାପ୍ତ ବଳିଦାନୀଓଁ କୋ ନମନ କରତା ହୁଁ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ବର୍ଷ ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ 2 ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ବିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଗୋଲରେ ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବା ବେଳେ ପୂର୍ବରୁ ବ୍ରାଜିଲ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷି କ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ନେଣଦେଣ ସେବା। ଭାରତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ପଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍ପର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ 31 ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣିବେ 1317 ଅଧ୍ୟାୟ। ଶୁଣନ୍ତୁ ଉମଙ୍ଗ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସୁନେଲି ସନ୍ଧ୍ୟାର ଏ ଅପୂର୍ବ ମୁହୂର୍ତ୍ତରେ ଆମେ ଆସି ପହଞ୍ଚି ସାରିଲୁଣି ଆପଣଙ୍କ ସହ ମିଶି ଢେର ସାରା ଖଟା ମିଠା କଥା ହେବା ପାଇଁ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ ପ୍ରାରମ୍ଭ କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନାରେ ଅଛୁ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ସିପ୍ରା,
1: ଆଉ ମୁଁ ବିଷ୍ଣୁପ୍ରିୟା। ସିପ୍ରା, କେବେ କେବେ ଆମେ ଯାହାକୁ ସାଧାରଣ ଭାବେ ଦେଖୁ ତାହା ପଛରେ ଲୁଚି ରହିଥାଏ ଶତାବ୍ଦୀର ଜ୍ଞାନ, ଅନୁଭବ ଓ ମାନବ କଲ୍ୟାଣର କାହାଣୀ। ଏମିତି ଏକ ଅମୂଲ୍ୟ ଐତିହ୍ୟର ଅଧିକାରୀ ହେଉଛି ଆମ ଦେଶ ଭାରତ।
0: ହଁ ଶ୍ରୋତା ବନ୍ଧୁ, ଭାରତ ହେଉଛି ଏମିତି ଏକ ଭୂମି ଯାହା କେବଳ ନିଜର ସଭ୍ୟତାକୁ ସମୃଦ୍ଧ କରିନାହିଁ, ବରଂ ଜ୍ଞାନ, ସଂସ୍କୃତି ଓ ମାନବିକ ମୂଲ୍ୟବୋଧର ଆଲୋକକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିଛି।
1: ଆଉ ପ୍ରତ୍ୟେକ ସଭ୍ୟତାର ଏକ ପରିଚୟ ଥାଏ, ପ୍ରତ୍ୟେକ ଦେଶର ଏକ ଅବଦାନ ଥାଏ, କିନ୍ତୁ କିଛି ଭୂମି ଏପରି ଥାଏ ଯାହାର ଅବଦାନ କେବଳ ଇତିହାସ ପୃଷ୍ଠାରେ ନୁହେଁ, ବରଂ ମାନବ ସଭ୍ୟତାର ପ୍ରତ୍ୟେକ ଧାରାରେ ପ୍ରତିଫଳିତ ହୋଇଥାଏ।
0: ଆଉ ଜାଣିଛ ବିଷ୍ଣୁପ୍ରିୟା, ସେହିପରି ଏକ ପ୍ରାଚୀନ ଓ ଗୌରବମୟ ସଭ୍ୟତାର ନାମ ହେଉଛି ଆମ ଦେଶ ଭାରତ, ଯାହା ଯୁଗେ ଯୁଗେ ନିଜର ଜ୍ଞାନ ଓ ଆଦର୍ଶ ଦ୍ୱାରା ସାରା ବିଶ୍ୱକୁ ନିଜର ଆଲୋକରେ ଆଲୋକିତ କରିଆସିଛି।
1: ସିପ୍ରା, ଯେମିତି ଜାଣିଥିବ ଆଲୋକ

0: ବାଣ୍ଟିଲେ ଯେମିତି କମେ ନାହିଁ ବରଂ ଆହୁରି ବ୍ୟାପିଯାଏ, ଠିକ୍ ସେହିପରି ଜ୍ଞାନ ଓ ସଂସ୍କୃତି ମଧ୍ୟ ବାଣ୍ଟିଲେ ଆହୁରି ସମୃଦ୍ଧ ହୋଇଥାଏ।
1: ଆଉ ଜାଣିଛ କି ନାହିଁ, ଇତିହାସ ସାକ୍ଷୀ ରହିଛି ଯେ ଏହି ଜ୍ଞାନ, ଶାନ୍ତି ଓ ମାନବତାର ଆଲୋକକୁ ଯୁଗେ ଯୁଗେ ସମଗ୍ର ବିଶ୍ୱରେ ବିତରଣ କରିଆସିଛି ଆମର ଏହି ଗୌରବମୟ ଭାରତର ଭୂମି।
0: ସତରେ ଆମ ଦେଶ ଭାରତ ବିଷୟରେ ଯେତେ କହିଲେ ମଧ୍ୟ ସେତେ କମ। ତେବେ ଆଗକୁ ତ ଏ ବିଷୟରେ ଅନେକ ଆଲୋଚନା କରିବା। ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମ ଆରମ୍ଭରୁ ଶୁଣି ନେବା ଏହି ଗୀତଟି।

0: ଅଧିକ ସୁସ୍ଥ ଓ ସନ୍ତୁଳିତ ମଧ୍ୟ କରୁଛନ୍ତି।
1: ଆଉ ସିପ୍ରା, ତମେ ତ ଜାଣିଥିବ ଏଇ କିଛି ଦିନ ତଳେ ସାରା ବିଶ୍ୱ ପାଳନ କରିଲା ଆନ୍ତର୍ଜାତୀୟ ଯୋଗ ଦିବସ। ଆମ ଦେଶ ଭାରତର ପ୍ରୟାସରେ ପ୍ରତିବର୍ଷ 21 ଜୁନ୍‌କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି। ଆଜି ଆମେରିକା, ଜାପାନ, ଫ୍ରାନ୍ସ, ରୁଷ, ଅଷ୍ଟ୍ରେଲିଆ ସହିତ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଲକ୍ଷ ଲକ୍ଷ ଲୋକ ଯୋଗ ଅଭ୍ୟାସ କରୁଛନ୍ତି। ଆଉ ଏହା ଭାରତର ସଂସ୍କୃତି ଓ ଜ୍ଞାନର ବିଶ୍ୱବ୍ୟାପୀ ପ୍ରଭାବର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।
0: ଶ୍ରୋତା ବନ୍ଧୁ, ଅନ୍ୟଟି ହେଉଛି ଆୟୁର୍ବେଦ, ଯାହାକି ପ୍ରାକୃତିକ ଚିକିତ୍ସାର ଏକ ମହାନ ଉପହାର। ଭାରତ ବିଶ୍ୱକୁ ଆୟୁର୍ବେଦ ନାମକ ଏକ ଅନନ୍ୟ ଚିକିତ୍ସା ପ୍ରଦାନ କରିଛି। ଆୟୁର୍ବେଦର ଅର୍ଥ ହେଉଛି ଜୀବନର ବିଜ୍ଞାନ। ଏହା କେବଳ ରୋଗର ଚିକିତ୍ସା କରେ ନାହିଁ, ବରଂ ସୁସ୍ଥ ଜୀବନଯାପନର ଏକ ସମ୍ପୂର୍ଣ୍ଣ ପଦ୍ଧତି ମଧ୍ୟ ପ୍ରଦାନ କରିଥାଏ।
1: ଆୟୁର୍ବେଦର କଥା ଉଠିଲେ ଆମେ ମହର୍ଷି ଚରକଙ୍କୁ ବା କେମିତି ଭୁଲିଯିବା। ମହର୍ଷି ଚରକ ଆୟୁର୍ବେଦକୁ ବୈଜ୍ଞାନିକ ଭିତ୍ତି ପ୍ରଦାନ କରିଥିଲେ। ତାଙ୍କର ଚରକ ସଂହିତା ଆଜି ମଧ୍ୟ ଚିକିତ୍ସା ବିଜ୍ଞାନର ଏକ ମହାନ ଗ୍ରନ୍ଥ ଭାବରେ ପରିଗଣିତ ହୋଇଆସୁଛି। ଅନ୍ୟପକ୍ଷରେ ସୁଶ୍ରୁତ ଶଲ୍ୟ ଚିକିତ୍ସାର ଜନକ ଭାବରେ ପରିଚିତ। ସେ ଅସ୍ତ୍ରୋପଚାର, ହାଡ଼ ଭାଙ୍ଗିବାର ଚିକିତ୍ସା ଓ ପ୍ଲାଷ୍ଟିକ ସର୍ଜରୀ ସମ୍ପର୍କରେ ମୂଲ୍ୟବାନ ତଥ୍ୟମାନ ଦେଇଥିଲେ। ଆଜି ଆୟୁର୍ବେଦ ଭାରତ ସୀମା ଅତିକ୍ରମ କରି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇଉଠିଛି।
0: ଖାଲି ସେତିକି ନୁହେଁ ବିଷ୍ଣୁପ୍ରିୟା, ତା ସହିତ ଦଶମିକ ପଦ୍ଧତି ଓ ଗଣିତରେ ମଧ୍ୟ ଅନେକ ଅବଦାନ ରହିଛି। ସୁନ ବ୍ୟତୀତ ଭାରତର ଅନ୍ୟ ଏକ ଅଦ୍ୱିତୀୟ ଅବଦାନ ହେଉଛି ଦଶମିକ ସଂଖ୍ୟାର ପଦ୍ଧତି। ଏହି ପଦ୍ଧତି ଆଧୁନିକ ଗଣିତ, ବିଜ୍ଞାନ, ବାଣିଜ୍ୟ ଓ ପ୍ରଯୁକ୍ତିର ଭିତ୍ତି। ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ ଓ ବ୍ରହ୍ମଗୁପ୍ତଙ୍କ ଭଳି ମହାନ ଗଣିତଜ୍ଞମାନେ ବୀଜଗଣିତ, ତ୍ରିକୋଣମିତି ଓ ଜ୍ୟାମିତି କ୍ଷେତ୍ରରେ ଅପୂର୍ବ ଅବଦାନ ଦେଇଯାଇଛନ୍ତି। ଆଜିର କମ୍ପ୍ୟୁଟର ବିଜ୍ଞାନ, ଇଞ୍ଜିନିୟରିଂ ଓ ଅନ୍ତରୀକ୍ଷ ବିଜ୍ଞାନର ଯେଉଁ ବିକାଶ ଆମେ ଦେଖିପାରୁଛୁ, ତାହାର ମୂଳରେ କେବଳ ହିଁ କେବଳ ଭାରତୀୟ ଗଣିତର ଗଭୀର ପ୍ରଭାବ ମଧ୍ୟ ରହିଛି।
1: ଖାଲି ଗଣିତ କାହିଁକି, ଭୂଗୋଳ ଓ ବିଜ୍ଞାନରେ ମଧ୍ୟ ଭାରତର ଅନେକ ଅବଦାନମାନ ରହିଛି। ପ୍ରାଚୀନ ଭାରତରେ ଏହି ଭୂଗୋଳ ବିଜ୍ଞାନ ବହୁତ ଉନ୍ନତ ଥିଲା। ଆର୍ଯ୍ୟଭଟ୍ଟ ପୃଥିବୀ ନିଜ ଅକ୍ଷୟ ଉପରେ ଘୁରୁଥିବା କଥା ମଧ୍ୟ କହିଥିଲେ। ସେ ସୂର୍ଯ୍ୟ ଓ ଚନ୍ଦ୍ରଗ୍ରହଣର ବୈଜ୍ଞାନିକ ବ୍ୟାଖ୍ୟା ମଧ୍ୟ ଦେଇଯାଇଥିଲେ। ପ୍ରାଚୀନ ଭାରତୀୟମାନେ ନକ୍ଷତ୍ର, ଗ୍ରହମାନଙ୍କ ଗତି ଓ ସମୟ ଗଣନା ସମ୍ପର୍କରେ ଯେଉଁ ଗବେଷଣାମାନ କରିଥିଲେ, ତାହା ପରବର୍ତ୍ତୀ ସମୟରେ ବିଶ୍ୱ ଭୂଗୋଳ ବିଜ୍ଞାନର ବିକାଶକୁ ଅନେକ ମାତ୍ରାରେ ପ୍ରଭାବିତ କରିଯାଇଛି।
0: ଆଉ ଶ୍ରୋତା ବନ୍ଧୁ, ଆମେ କେମିତି ଭୁଲିଯିବା ଅହିଂସା ଆଉ ଶାନ୍ତିର ବାର୍ତ୍ତା ସମ୍ପର୍କରେ। ଭାରତ ବିଶ୍ୱକୁ ଅହିଂସା ଓ ସହାନୁଭୂତିର ମହାନ ବାର୍ତ୍ତା ଦେଇଛି। ଭଗବାନ ବୁଦ୍ଧ ଓ ମହାବୀର ମଣିଷକୁ ପ୍ରେମ, ଦୟା ଓ କରୁଣାର ଶିକ୍ଷା ଦେଇଥିଲେ। ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମରେ ବିଶ୍ୱକୁ ନୂତନ ସଂଘର୍ଷର ପଥ ଦେଖାଇଥିଲେ। ତାଙ୍କର ଆଦର୍ଶ ଦକ୍ଷିଣ ଆଫ୍ରିକାର ନେଲସନ୍ ମାଣ୍ଡେଲା ଓ ଆମେରିକାର ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିୟରଙ୍କୁ ଗଭୀର ଭାବରେ ପ୍ରଭାବିତ ମଧ୍ୟ କରିଥିଲା।
1: ଆଉ ସେ ସମୟରେ ଶିକ୍ଷା ବ୍ୟବସ୍ଥା ଓ ବିଶ୍ୱବିଦ୍ୟାଳୟର ମଧ୍ୟ ଅନେକ ମାତ୍ରାରେ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିଲା। ଯେମିତିକି ତକ୍ଷଶିଳା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱର ପ୍ରାଚୀନ ଶିକ୍ଷା କେନ୍ଦ୍ର ପାଲଟି ଯାଇଥିଲା। ଚୀନ, କୋରିଆ, ତିବ୍ଦତ ଓ ଅନ୍ୟାନ୍ୟ ଦେଶର ଛାତ୍ରମାନେ ଏଠାରେ ଆସି ଶିକ୍ଷା ଗ୍ରହଣ କରୁଥିଲେ। ଆଉ ଏଠାରେ କେବଳ ପାଠ୍ୟ ପୁସ୍ତକ ଶିକ୍ଷା ନୁହେଁ, ବରଂ ଚିନ୍ତା, ଗବେଷଣା, ତର୍କ ଓ ଚରିତ୍ର ଗଠନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା। ଆଧୁନିକ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ଏହି ପ୍ରାଚୀନ ଭାରତୀୟ ଶିକ୍ଷା ପରମ୍ପରାରୁ ବହୁତ କିଛି ଶିଖିଯାଇଛି।
0: ଆଉ ଠିକ ସେଥିପାଇଁ ତ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ଏହା ହେଉଛି ଜ୍ଞାନ, ଶାନ୍ତି, ମାନବତା ଓ ସଂସ୍କୃତିର ଏକ ଅନନ୍ୟ ଦୀପସ୍ତମ୍ଭ, ଯାହା ଆଜି ମଧ୍ୟ ସମଗ୍ର ବିଶ୍ୱକୁ ନିଜର ଆଲୋକରେ ଆଲୋକିତ କରୁଛି।
1: ଶ୍ରୋତା ବନ୍ଧୁ, ଯେମିତି ଆମେ କଥା ହେଉଥିଲେ ଯେ ଭାରତର ଅବଦାନ କେବଳ ଏହି ସୁନର ଆବିଷ୍କାରରେ ସୀମିତ ହୋଇ ରହିଯାଏ ନାହିଁ, ବରଂ ଯୋଗ, ଆୟୁର୍ବେଦ, ଦଶମିକ ପଦ୍ଧତି, ଭୂଗୋଳ ବିଜ୍ଞାନ, ଦର୍ଶନ, ଅହିଂସା, ଶିକ୍ଷା, କଳା, ସାହିତ୍ୟ, ଲୋକତନ୍ତ୍ର ଓ ଆଧୁନିକ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଭାରତର ଅବଦାନ ମାନବ ସଭ୍ୟତାର ବିକାଶରେ ଅପୂର୍ବ ଭୂମିକା ଗ୍ରହଣ କରିଛି।
0: ହଁ ବିଷ୍ଣୁପ୍ରିୟା, ଖାଲି କଣ ଗଣିତ ଆଉ ବିଜ୍ଞାନ ତାହା ନୁହେଁ, ବରଂ ଭାରତ ଦେଇଛି ଅନେକ ଅବଦାନ ଆମର ଏହି ନୂତନ ଯୁବପିଢ଼ି ମାନଙ୍କ ପାଇଁ। ହେଲେ କଥାବାର୍ତ୍ତା ତ ଆଗକୁ ବଢାଇବା, ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ଶ୍ରୋତାବନ୍ଧୁ, ଆମେ ବସବାସ କରୁଥିବା ପୃଥିବୀ ଏକ ବିଶାଳ ଓ ରହସ୍ୟମୟ ବ୍ରହ୍ମାଣ୍ଡର କ୍ଷୁଦ୍ର ଅଂଶ। ଆଉ ଏଇ ବ୍ରହ୍ମାଣ୍ଡରେ ଅସଂଖ୍ୟ ତାରା, ଗ୍ରହ, ଉପଗ୍ରହ, ଧୂମକେତୁ, ନିହାରିକା ଏବଂ ଗ୍ରହାଣୁମାନ ରହିଛନ୍ତି। ମଣିଷ ପ୍ରାଚୀନ କାଳରୁ ଆକାଶ ପ୍ରତି ଆକୃଷ୍ଟ ହୋଇଆସିଛି। ରାତିର ସେଇ ଆକାଶରେ ଟିମ୍ ଟିମ୍ କରୁଥିବା ତାରାମାନଙ୍କୁ ଦେଖି ସେ ଅନେକ ପ୍ରଶ୍ନମାନ କରିଛି। ଆଉ ଏହି ବ୍ରହ୍ମାଣ୍ଡ କେମିତି ସୃଷ୍ଟି ହେଲା, ଏହାର ସୀମା କେଉଁଠାରେ, ଆଉ ଆକାଶରେ ଦେଖାଯାଉଥିବା ଏହି ବସ୍ତୁ ଗୁଡିକର ପ୍ରକୃତ ସ୍ୱରୂପ କଣ?
1: ଆଉ ଜାଣିଛ ବିଷ୍ଣୁପ୍ରିୟା, ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ସହିତ ମଣିଷ ଏହି ପ୍ରଶ୍ନ ଗୁଡିକର ଉତ୍ତର ଧୀରେ ଧୀରେ ଖୋଜିବାକୁ ଆରମ୍ଭ କରିଥିଲା। ଆଉ ଅନୁସନ୍ଧାନ ମଧ୍ୟରେ ଗ୍ରହାଣୁ ବା ଆଷ୍ଟ୍ରଏଡ୍ର ଏକ ଅତ୍ୟନ୍ତ ଆକର୍ଷଣୀୟ ବିଷୟ ଭାବରେ ଉଭା ହୋଇଥିଲା। ଗ୍ରହାଣୁମାନେ ସୂର୍ଯ୍ୟମଣ୍ଡଳର ପ୍ରାଚୀନ ଅବଶେଷ, ଯେଉଁମାନେ ଆମକୁ ସୂର୍ଯ୍ୟମଣ୍ଡଳର ଉତ୍ପତ୍ତି ଓ ବିକାଶର ଇତିହାସ ଜାଣିବାରେ ସହାୟତା କରିଥାନ୍ତି। ତା ସହିତ ଏହା ମଧ୍ୟ ସତ୍ୟ ଯେ କିଛି ଗ୍ରହାଣୁ ପୃଥିବୀ ପାଇଁ ବିପଦ ସୃଷ୍ଟି କରିପାରନ୍ତି। ତେଣୁ ଠିକ ଏହି କାରଣରୁ ହିଁ ପ୍ରତିବର୍ଷ ଆଜିର ଦିନ ମାନେ 30 ଜୁନ୍ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ଭାବରେ ପାଳନ କରାଯାଇଥାଏ।
0: ଆଉ ଜାଣିଛ ସିପ୍ରା, ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଗ୍ରହଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା, ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ବଢାଇବା ଏବଂ ପୃଥିବୀକୁ ସମ୍ଭାବ୍ୟ ଗ୍ରହଣ ଆଘାତରୁ ସୁରକ୍ଷିତ କରିବା ପାଇଁ ବୈଜ୍ଞାନିକ ପ୍ରୟାସକୁ ପ୍ରୋତ୍ସାହନ ଦେବା।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କ ମନରେ ତ ନିଶ୍ଚୟ ଭାବରେ ପ୍ରଶ୍ନ ଉଠୁଥିବ ଯେ ଗ୍ରହାଣୁ କହିଲେ ଆମେ ପ୍ରକୃତିରେ କଣ ବୁଝିବା? ତେବେ ମୁଁ କହୁଛି, ଗ୍ରହାଣୁ ବା ଆଷ୍ଟ୍ରଏଡ୍ ହେଉଛି ସୂର୍ଯ୍ୟମଣ୍ଡଳର ଛୋଟ ଛୋଟ ପଥରିଆ କିମ୍ବା ଧାତବୀୟ ମହାଜାଗତିକ ବସ୍ତୁ, ଯେଉଁମାନେ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିଥାନ୍ତି। ଏଗୁଡ଼ିକ ଗ୍ରହ ପରି ବଡ଼ ବଡ଼ ବସ୍ତୁ ନୁହେଁ, ଏହା ଉପଗ୍ରହ ପରି କୌଣସି ଗ୍ରହକୁ ପରିକ୍ରମା ମଧ୍ୟ କରିପାରନ୍ତି ନାହିଁ।
0: ଆଉ ଜାଣିଛ, ଆମ ବୈଜ୍ଞାନିକ ମାନଙ୍କ ମତରେ ପ୍ରାୟ 4.6 ବିଲିୟନ୍ ପୂର୍ବରୁ ସୂର୍ଯ୍ୟମଣ୍ଡଳ ସୃଷ୍ଟି ହେବା ସମୟରେ କିଛି ପଦାର୍ଥ ଗ୍ରହରେ ପରିଣତ ହୋଇଥିଲେ ଓ କିଛି ପଦାର୍ଥ ଛୋଟ ଛୋଟ ଖଣ୍ଡ ଭାବେ ରହିଯାଇଥିଲେ। ଆଉ ଏଇ ଅବଶିଷ୍ଟ ଖଣ୍ଡ ମାନେ ଆଜି ସାଧାରଣତଃ ଏଇ ଗ୍ରହାଣୁ ନାମରେ ପରିଚିତ।
1: ଶ୍ରୋତା ବନ୍ଧୁ, ଆମେ ଯଦି ଗ୍ରହାଣୁର ଆବିଷ୍କାର ବିଷୟରେ ଦେଖିବା, ତେବେ 1801 ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଜିଉସେପି ପ୍ରଥମ ଗ୍ରହାଣୁ ସେରେସ୍ ଆବିଷ୍କାର କରିଥିଲେ। ପ୍ରଥମେ ଏହାକୁ ଏକ ଗ୍ରହ ବୋଲି କୁହାଗଲା, କିନ୍ତୁ ପରେ ପରେ ଏହାକୁ ବାମନ ଗ୍ରହ ଭାବରେ ଶ୍ରେଣୀଭୁକ୍ତ ମଧ୍ୟ କରାଗଲା। ପରବର୍ତ୍ତୀ ସମୟରେ ହଜାର ହଜାର ଗ୍ରହାଣୁ ଆବିଷ୍କୃତ ହେଲେ। ଆଜିର ବୈଜ୍ଞାନିକମାନେ ଲକ୍ଷାଧିକ ଗ୍ରହାଣୁର ସନ୍ଧାନ ମଧ୍ୟ ପାଇଛନ୍ତି ଏବଂ ପ୍ରତିବର୍ଷ ନୂତନ ଗ୍ରହାଣୁମାନ ମଧ୍ୟ ଚିହ୍ନଟ କରାଯାଉଛି।
0: ଶ୍ରୋତାବନ୍ଧୁ, ଏହି ଗ୍ରହାଣୁ ବା ଆଷ୍ଟ୍ରଏଡ୍ ବିଭିନ୍ନ ପ୍ରକାରର ହୋଇପାରେ। ଯଦି ଏଗୁଡ଼ିକରେ କାର୍ବନ୍ ବା ଜୈବ ପଦାର୍ଥ ଅଧିକ ମାତ୍ରାରେ ଥାଏ, ତେବେ ଏହାକୁ କାର୍ବନ୍ ଯୁକ୍ତ ଗ୍ରହାଣୁ ବା ସି ଟାଇପ୍ ଆଷ୍ଟ୍ରଏଡ୍ କୁହାଯାଏ, ଯାହାକି ପ୍ରାୟ ସାରା ବ୍ରହ୍ମାଣ୍ଡର 75% ଅନ୍ତର୍ଭୁକ୍ତ, ଏବଂ ଅନ୍ୟ କିଛି ଯାହାକି ପଥର ଓ ସିଲିକେଟ୍ ଖଣିଜରେ ତିଆରି, ଯାହାକୁ କି ସିଲିକେଟ୍ ଗ୍ରହାଣୁ ବା ଏସ୍ ଟାଇପ୍ ଗ୍ରହାଣୁ କୁହାଯାଏ। ଏମାନେ ସାଧାରଣତଃ ଅନ୍ୟ ଗ୍ରହାଣୁମାନଙ୍କ ତୁଳନାରେ ଅଧିକ ଉଜ୍ଜଳ ଦେଖାଯାଆନ୍ତି।
1: ଆଉ ତାପରେ ଧାତବୀୟ ଗ୍ରହାଣୁ ବା ଏମ୍ ଟାଇପ୍ ଆଷ୍ଟ୍ରଏଡ୍। ଏହି ଗ୍ରହାଣୁମାନେ ଲୁହା, ନିକେଲ ଓ ଅନ୍ୟାନ୍ୟ ଧାତୁରେ ଗଠିତ ହୋଇଥାନ୍ତି। ଭବିଷ୍ୟତରେ ମହାକାଶ ଖଣି ଶିଳ୍ପ ପାଇଁ ଏମାନେ ବହୁତ ଗୁରୁତ୍ୱପୂର୍ଣ୍ଣ।
0: ଆଚ୍ଛା ସିପ୍ରା, ଆମ ପୃଥିବୀ ଚାରିପଟେ ମଧ୍ୟ ଏମିତି ଅନେକ ଆଷ୍ଟ୍ରଏଡ୍ ତ ବୁଲୁଥିବେ?
1: ବୁଲୁଥିବେ ତ ନିଶ୍ଚିନ୍ତ, ହେଲେ ମଙ୍ଗଳ ଆଉ ବୃହସ୍ପତି ଗ୍ରହ ମଧ୍ୟରେ ଲକ୍ଷ ଲକ୍ଷ ଗ୍ରହାଣୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିକ୍ରମା କରୁଛନ୍ତି। ଏହାକୁ କଣ କୁହାଯାଏ ଜାଣିଛ?
0: କଣ କୁହାଯାଏ?
1: ଏହାକୁ ପରା ଗ୍ରହାଣୁ ପଟି ବା ଆଷ୍ଟ୍ରଏଡ୍ ବେଲ୍ଟ ବୋଲି କୁହାଯାଏ। ଏହା ସୂର୍ଯ୍ୟମଣ୍ଡଳର ସବୁଠାରୁ ବଡ଼ ଗ୍ରହାଣୁ ଅଞ୍ଚଳ ମଧ୍ୟ।
0: ସତରେ ସିପ୍ରା, ଆମର ଏଇ ବିଶ୍ୱ ଆଉ ବ୍ରହ୍ମାଣ୍ଡ ବିଷୟରେ ଯେତେ ଜାଣିଲେ ମଧ୍ୟ ସେତେ କମ୍। କିନ୍ତୁ ଆମେ ଯଦି ଏଇ ଆନ୍ତର୍ଜାତୀୟ ଗ୍ରହାଣ ଦିବସର ଇତିହାସ ଉପରେ ଲକ୍ଷ୍ୟ ଦେବା, ତେବେ 1908 June 30 ଦିନ ରୁଷିଆର ସାଇବେରିଆର ତୁଙ୍ଗୁସ୍କା

0: ଅଞ୍ଚଳରେ ଏକ ବିଶାଳ ବିସ୍ଫୋରଣ ଘଟିଥିଲା। ଏହାର ଶକ୍ତି ଏତେ ଅଧିକ ଥିଲା ଯେ ପ୍ରାୟ 2000 ବର୍ଗ କିଲୋମିଟର ପର୍ଯ୍ୟନ୍ତ ଜଙ୍ଗଲମାନ ଧ୍ୱଂସ ହୋଇଯାଇଥିଲା। ଆଉ ଜାଣିଛ ସିପ୍ରା, ଯଦି ଏହି ଘଟଣା କୌଣସି ବଡ଼ ସହର ଉପରେ ଘଟିଥାନ୍ତା ତେବେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବିପଦରେ ପଡ଼ିଥାନ୍ତା। ଆଉ ଏହି ଘଟଣା ମାନବ ଜାତିକୁ ଜଣାଇଥିଲା ଯେ ମହାକାଶରୁ ଆସିଥିବା ଏହି ଗ୍ରହାଣୁ ବା ଆଷ୍ଟ୍ରଏଡ୍ ମାନେ ମଧ୍ୟ ପୃଥିବୀ ପାଇଁ ଏକ ମହାନ ବିପଦ ହୋଇପାରନ୍ତି। ଆଉ ଏହି ଘଟଣାର ସ୍ମୃତିରେ ପ୍ରତିବର୍ଷ 30 ଜୁନ୍‌କୁ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ଭାବରେ ପାଳନ କରାଯାଏ।
1: ଶ୍ରୋତା ବନ୍ଧୁ, ଏହି ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ବା ଇଣ୍ଟରନ୍ୟାସନାଲ ଆଷ୍ଟ୍ରଏଡ୍ ଡେ ର ଜାତିସଂଘର ମଧ୍ୟ ଭୂମିକା ରହିଛି। ଏହି ଦିବସକୁ ଜାତିସଂଘ ବିଶ୍ୱ ସ୍ତରରେ ଏକ ସ୍ୱୀକୃତି ପ୍ରଦାନ କରିଥାଏ। ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରହାଣୁ ବିଷୟରେ ଜନସାଧାରଣ ମାନଙ୍କୁ ସଚେତନ କରିବା, ସମ୍ଭାବ୍ୟ ଗ୍ରହାଣୁ ବିପଦ ବିଷୟରେ ଶିକ୍ଷା ଦେବା, ମହାକାଶ ଗବେଷଣାକୁ ପ୍ରୋତ୍ସାହନ କରିବା, ଆଉ ବିଶ୍ୱର ଦେଶଗୁଡିକ ମଧ୍ୟରେ ବୈଜ୍ଞାନିକ ସହଯୋଗ ବଢାଇବା।
0: ଆଚ୍ଛା ସିପ୍ରା, ଏଇ ଗ୍ରହ ଆଉ ଉପଗ୍ରହକୁ ନେଇ ଆଗକୁ ତ ଅନେକ ଆଲୋଚନା କରିବା, ତେବେ କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଶ୍ରୋତାବନ୍ଧୁ ବୈଜ୍ଞାନିକମାନେ ମତ ରଖନ୍ତି ଯେ ପ୍ରାୟ 66 ମିଲିୟନ ବର୍ଷ ପୂର୍ବେ ଏକ ବିରାଟ ଗ୍ରହାଣ ପୃଥିବୀ ସହ ଧକ୍କା ହୋଇଥିଲା ଏବଂ ଏହି ଘଟଣାରେ ଡାଇନୋସର ସମେତ ପୃଥିବୀର ଅନେକ ପ୍ରଜାତି ବିଲୁପ୍ତ ହୋଇଯାଇଥିଲେ। ଆଉ ଏହି ଘଟଣାଟି ପ୍ରମାଣ କରେ ଯେ ଏହି ଆଷ୍ଟ୍ରଏଡ୍ ଆଘାତ ପୃଥିବୀର ଇତିହାସ ଓ ଜୀବଜଗତର ବିକାଶକୁ ବହୁ ମାତ୍ରାରେ ପ୍ରଭାବିତ କରିପାରେ।
1: ଆଉ ଏହି ଆଷ୍ଟ୍ରଏଡ୍ ବା ଗ୍ରହାଣ ମାନେ ସୂର୍ଯ୍ୟମଣ୍ଡଳର ପ୍ରାଚୀନ ଅବଶେଷ ହୋଇଥିବାରୁ ଏଗୁଡ଼ିକ ଅଧ୍ୟୟନ କଲେ ଆମେ ସୂର୍ଯ୍ୟମଣ୍ଡଳର ଉତ୍ପତ୍ତି ସମ୍ପର୍କରେ ମଧ୍ୟ ଜାଣିପାରୁ। ଗ୍ରହାଣ ମାନଙ୍କର ଗତିପଥ ଅଧ୍ୟୟନ କରି ସମ୍ଭାବ୍ୟ ବିପଦକୁ ମଧ୍ୟ ଆଗୁଆ ଚିହ୍ନଟ କରାଯାଇଥାଏ।
0: ହଁ ସିପ୍ରା, ଆମ ଭାରତର ସୁରକ୍ଷା ଦିଗରେ ଇସ୍ରୋ ମଧ୍ୟ ସଦାସର୍ବଦା କାର୍ଯ୍ୟରତ। ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଯାହାକି ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଚନ୍ଦ୍ରୟାନ, ମଙ୍ଗଳୟାନ ଓ ଅନ୍ୟାନ୍ୟ ମହାକାଶ ଅଭିଯାନ ମାଧ୍ୟମରେ ଭାରତ ମହାକାଶ ବିଜ୍ଞାନରେ ଏକ ନୂଆ ଅଧ୍ୟାୟ ରଚନା କରିଛି।
1: ଆଉ ଜାଣିଛ ବିଷ୍ଣୁପ୍ରିୟା, ଆନ୍ତର୍ଜାତୀୟ ଗ୍ରହଣ ଦିବସ ବା ଇଣ୍ଟରନ୍ୟାସନାଲ ଆଷ୍ଟ୍ରଏଡ୍ ଡେ ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ବୈଜ୍ଞାନିକ ମନୋଭାବ, ଉତ୍ସୁକତା ଓ ଅନୁସନ୍ଧିଚ୍ଛା ସୃଷ୍ଟି କରିଥାଏ। ଏହା ଛାତ୍ରଛାତ୍ରୀଙ୍କୁ ଜ୍ୟୋତିର୍ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ମହାକାଶ ଗବେଷଣା ପ୍ରତି ବହୁତ ମାତ୍ରାରେ ଆକୃଷ୍ଟ କରିଥାଏ। ଆଜିର ଯୁବପିଢ଼ି ହିଁ ଆସନ୍ତାକାଲି ଦେଶର ବୈଜ୍ଞାନିକ, ଗବେଷକ ଓ ମହାକାଶ ଅନୁସନ୍ଧାନକାରୀ ଭାବେ ଆମ ଦେଶର ନାଁକୁ ରଖିବେ। ତେଣୁ ଏହି ଦିବସ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ମହାକାଶ ବିଜ୍ଞାନରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏକ ପ୍ରେରଣା ଯୋଗାଇଥାଏ।
0: ଶ୍ରୋତାବନ୍ଧୁ, ଇଣ୍ଟରନ୍ୟାସନାଲ ଆଷ୍ଟ୍ରଏଡ୍ ଡେ ବା ଆନ୍ତର୍ଜାତୀୟ ଗ୍ରହଣ ଦିବସ ମାନବ ଜାତିର ବୈଜ୍ଞାନିକ ଚେତନା, ଜ୍ଞାନ ଅନ୍ୱେଷଣ ଓ ପୃଥିବୀର ସୁରକ୍ଷା ପ୍ରତି ଏକ ସାମୁହିକ ପ୍ରତିବଦ୍ଧତାର ପ୍ରତୀକ। ଏହି ଆଷ୍ଟ୍ରଏଡ୍ ମାନେ ଆମକୁ ବ୍ରହ୍ମାଣ୍ଡର ଅତୀତର କାହାଣୀ କହନ୍ତି ଏବଂ ଭବିଷ୍ୟତ ପ୍ରତି ମଧ୍ୟ ସତର୍କ ରହିବାର ବାର୍ତ୍ତା ଦେଇଯାଆନ୍ତି। ବିଜ୍ଞାନ, ଗବେଷଣା ଓ ସଚେତନତା ମାଧ୍ୟମରେ ଆମେ ମହାକାଶର ରହସ୍ୟକୁ ଜାଣିବା ସହିତ ନିଜ ପୃଥିବୀକୁ ଅଧିକ ସୁରକ୍ଷିତ ଓ ପ୍ରଗତିଶୀଳ ମଧ୍ୟ କରିପାରିବା।
1: ଶ୍ରୋତାବନ୍ଧୁ, ସମୟ ତ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି, ଆପଣଙ୍କର ବହୁମୂଲ୍ୟ ମତାମତ ଆମକୁ ଚିଠି ଲେଖି ଜଣାଇବା ପାଇଁ

0: ସ୍କୁଲ ବି ଭୁଲିବା ନାହିଁ। ଆମକୁ ଚିଠି ଲେଖି ଜଣାଇବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍ ନମ୍ବର 752001।
1: ଆଉ ତା ସହ ଆପଣମାନଙ୍କ ମୂଲ୍ୟବାନ ମତାମତ SMS କିମ୍ବା WhatsApp ମାଧ୍ୟମରେ ଆମକୁ ଜଣାଇବା ପାଇଁ ଆମ ଫୋନ ନମ୍ବରଟି ହେଉଛି 9437037892। ଯୁବବାଣୀ ତଥା ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣଙ୍କ ଫୋନ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ କରିନିଅନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
0: ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ସିପ୍ରା,
1: ଆଉ ମୁଁ ବିଷ୍ଣୁପ୍ରିୟା,
0: ରହୁଛୁ।
1: ନମସ୍କାର।
0: ଜୟ ଭାରତ।

ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ବର୍ତ୍ତମାନ କହି ରଖୁଛୁ। ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 ଶୁଣିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 7:25 ପ୍ରଚାର କରିବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁର କାର୍ଯ୍ୟକ୍ରମ ପୁରାତନୀ। ପଲ୍ଲୀଗୀତ ପ୍ରଚାର କରିବୁ 7:40 ଏବଂ 8:30 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 9:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। 10:10 ଶୁଣିବେ ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।

ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଏକ ଭକ୍ତି ସଙ୍ଗୀତ। ଗୀତ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସାମଲ ଏବଂ କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ ନମିତା ଅଗ୍ରୱାଲଙ୍କ କଣ୍ଠରେ ଏକ ଭକ୍ତି ସଙ୍ଗୀତ। ଏବେ ପ୍ରଚାର କରୁଛୁ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠରେ ଶୁଣନ୍ତୁ ତୃପ୍ତି ଦାସଙ୍କର। ଗୀତ ରଚନା କରିଛନ୍ତି ଗୀତିକାର ଗୋଦାବରିଷ ମହାପାତ୍ର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ତୃପ୍ତି ଦାସଙ୍କ କଣ୍ଠରେ ଏକ ଦେଶାତ୍ମବୋଧକ ସଙ୍ଗୀତ। ଗୀତିକାର ଥିଲେ ଗୋଦାବରିଶ ମହାପାତ୍ର।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି କିନ୍ତୁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟ ରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ
2: 1,00,000 ଦିଅନ୍ତୁ ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସରିଛି।
2: ଆରେ
1: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
3: ହ୍ୟାଲୋ ମମା।
1: ହାଇ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। ତେବେ ପ୍ରଥମେ ଶୁଣନ୍ତୁ ଇରା ମହାନ୍ତିଙ୍କ କଣ୍ଠରେ ଗୀତିକାର ନିର୍ମଳ ନାୟକ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଇରା ମହାନ୍ତିଙ୍କ କଣ୍ଠରେ ଏକ ଆଲବମ୍ ଗୀତଟି। ଏବେ ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଦେବଦାସ ଛୋଟରାୟଙ୍କ ଗୀତ ରଚନା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିଭିଜି ରାମଜି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟ ସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ନବୀକରଣ ଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ

0: ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି CWC ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରେ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର ଅଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ ସ୍ତମ୍ଭ ନିକଟରେ ଆଜିଠାରୁ ପଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ NDA ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ଏବଂ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଠିକତା ଉପରେ ମତ ବିନିମୟ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାଗୁଡ଼ିକର ସ୍ଥିତି ନେଇ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ନାୟକ ସ୍ଥିତି ସମୀକ୍ଷା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। କର୍ମପଦର ଏବଂ ଶୁଣ୍ଡିପଦର ଧାନମଣ୍ଡିକୁ ଯାଇ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

0: ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର 6 ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ଏଥିରେ ଯୋଗଦେଇ ସ୍ୱନିଧି ଯୋଜନାର ସୁବିଧା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କେ ଅନିଲ କୁମାର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଯୋଜନା ଅଧୀନରେ 34 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଓ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ଗୁଡ଼ିକ ପୁଣି ଥରେ। ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅଁ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 25 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
1: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39,000 करोड़ का कर लिया है और आत्मनिर्भरता के इस लक्ष्य को प्राप्त करने में गुजरात अपनी बहुत ही महत्वपूर्ण भूमिका का निर्वाह कर सकता है।
0: ହୁଲ୍ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଦ କାହ୍ନୁ, ଚାନ୍ଦ ଭୈରବ, ଫୁଲ ଝାନ ଏବଂ ସାନ୍ତାଳ ବିଦ୍ରୋହର ଅମର ବୀର ପୁରୁଷ ଓ ମହିଳାମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇ ଦେବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍ମରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ

0: ଡାଇରିଆକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଅଭିଯାନର ବାର୍ତ୍ତା ହେଉଛି ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ଓଆର୍ଏସ୍ ଉପରେ ରଖିବା ଧ୍ୟାନ। ଏ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇ ଡାଇରିଆକୁ ପ୍ରତିହତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସମୁଦାୟ 253,349 କୋଟି ଗୃହ ଏବଂ 99,628 ଜଣ ଜନ୍ମରୁ 5 ବର୍ଷର ପିଲାମାନଙ୍କୁ ଘରକୁ ଘର ଯାଇ ଓଆର୍ଏସ୍ ଓ ଜିଙ୍କ୍ ବଟିକା ବଣ୍ଟନ କରାଯାଉଛି। ଏହାଛଡ଼ା ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତି ପ୍ରଣାଳୀ, ହାତ ସଫା କରିବାର ସୋପାନ, ଜିଙ୍କ୍ ବଟିକାର ମାତ୍ରା ଓ ଉପକାରିତା, ସାଧାରଣ ତରଳ ଝାଡ଼ାର ଘରୋଇ ଚିକିତ୍ସା ଏବଂ ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଉଛି। ଆଶାକର୍ମୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଅବସରରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗରୁ ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏ ସଂକ୍ରାନ୍ତ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା, ମଶାର ପ୍ରଜନନ ସ୍ଥଳକୁ ନଷ୍ଟ କରିବା, ପରିବେଶ ପରିଷ୍କାର ରଖିବା ଓ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଗାଁରୁ କିଷାନବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଛନ୍ତି ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। ଶୁଣନ୍ତୁ ଗାଁରୁ କିଷାନବାଣୀ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ବଡ ମହୋତ୍ସବ ଅଷ୍ଟପ୍ରହରୀ ଚାରିଟା 4 ମାସରେ ହେଉଛି, 4ଟା ମହୋତ୍ସବ ଭଗବତ ମହୋତ୍ସବ ହେଉଛି ଆଉ ପାଲା ହେଉଛି। ଗାଁରେ ସମସ୍ତ ଭାଇଚାରା ବହୁତ ଭଲ, ସମସ୍ତଙ୍କ ସହିତ ସମ୍ପର୍କ ଭଲ, ଗାଁରେ କୌଣସି ପ୍ରକାର ବିଶୃଙ୍ଖଳା ନାହିଁ,
1: ସମସ୍ତେ ଏକତ୍ରିତ
0: ଗାଁ
1: ହୁଅନ୍ତି।
0: ଆମର ବହୁତ ପରିବେଶ ସୁନ୍ଦର, ପରିବେଶ ଅନୁଷ୍ଠାନ ବହୁତ ହଉଛି ଏବଂ ଶୀତଳ ଷଷ୍ଠୀ ଦିଅଁ ବିବାହ ହଉଛି, ବହୁତ ପ୍ରକାର ଯାନଯାତ୍ରା ହଉଛି।
1: ଆଚ୍ଛା, ଗାଁରେ ପୁରା ଏକତା ରହିଛି, ଗୋଟେ ଭାଇଚାରାର ନିଦର୍ଶନ ଇଏ। ଗାଁରେ ସମସ୍ତେ ଏକାଠି ହୁଅନ୍ତି, ଏକାଠି ନୂଆ ଲୁଗାପଟା ସବୁ ଗୋଟେ ପର୍ବରେ ପିନ୍ଧନ୍ତି, ପିଠାପଣା ଦିଆ ନିଆ ଖିଆପିଆ ଏସବୁ ହୁଏ ନା କଣ?
0: ବହୁତ ବହୁତ ବହୁତ ବଢିଆ।
1: ବହୁତ ଧନ୍ୟବାଦ ଭାଇ, ତାଙ୍କର ଏତେ ସୁନ୍ଦର କଥା କହିଛନ୍ତି। ତେବେ ଆମର ଜଣେ ଆଗଧାଡିର ସଫଳ ଚାଷୀ ଭାଇ ଅଛନ୍ତି, ସେ ମଧ୍ୟ ବହୁତ ସହଯୋଗ କରୁଛନ୍ତି ଏ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ। ଭାଇ ହେଉଛନ୍ତି ରାଧେଶ୍ୟାମ ବିଶ୍ୱାଳ, ତାଙ୍କର ମଧ୍ୟ ଏ ଗାଁ ସମ୍ପର୍କରେ ଟିକେ ଅନୁଭୂତି ଜାଣିନେବା। କଣାସ ବ୍ଲକ ଆଉ ଗଡ଼ସାନପୁଟ ଗ୍ରାମ, ତେବେ ଜାଣିବା ଆପଣଙ୍କର ଗାଁରେ କେତେ ମେଳା ମହୋତ୍ସବ ଚାଷବାସ ଏ ସମ୍ପର୍କରେ ଟିକେ ଆମେ ଆପଣଙ୍କର ଅନୁଭୂତି ଜାଣିବା, କୁହନ୍ତୁ।
2: ନମସ୍କାର, ଗଡ଼ସାନପୁଟ ଗ୍ରାମ ପଞ୍ଚାୟତ ହିସାବରେ ଗଡ଼ସାନପୁଟ ଗାଁ ଉପରେ କହୁଛି। ଗାଁଟି ହଉଛି ଆମର ରେଭେନ୍ୟୁ ଭିଲେଜ, ୟା ଅଣ୍ଡରରେ 14 ଗାଁ ଅଛି, ହାମଲେଟ ଅଛି। ବିଶେଷ କରି ଆମ ଗାଁରେ ଗଡ଼ସାନପୁଟ ଗାଁରେ ଦୋଳ ପର୍ବରେ ବଡ ଧରଣର ଦୋଳ ଯାତ୍ରା ହୁଏ। ଆମ ଅଞ୍ଚଳରେ ଯାତ୍ରା ନାହିଁ, କେବଳ ସେଇଠି ହିଁ ଗୋଟିଏ ଯାତ୍ରା ହୁଏ, ତାକୁ ବହୁତ ଲୋକ ଭାଇଚାରା ହିସାବରେ ବହୁତ ଲୋକ ଦେଖିବାକୁ ଯାଆନ୍ତି। ପ୍ରତି ସାହିରେ ଯଜ୍ଞ ହୁଏ, ଗାଁର ସବୁ ପାର୍ଶ୍ୱରେ ଦେବାଦେବୀ ଅଛନ୍ତି, ପଲଙ୍କେଶ୍ୱର ମହାଦେବ ଅଛନ୍ତି, ସମସ୍ତ ଠାକୁର କାର୍ଯ୍ୟକ୍ରମ ସବୁଠି ଚର୍ଚ୍ଚା ଚାଲିଛି, ଅଷ୍ଟପ୍ରହରୀ ଚାଲିଛି, ତ୍ରିନାଥ ମେଳା ଚାଲିଛି, ସମସ୍ତ କାର୍ଯ୍ୟକ୍ରମ ହୁଏ। ଜମିବାଡି ଦୃଷ୍ଟିରୁ ଦେଖିଲେ ଗରସାନ ପଟୁ ପୁରା ଚାଷୀ ଚାଷ ଉପରେ ନିର୍ଭର କରେ। ଲୋକମାନେ ଧାନ କରନ୍ତି, ଚିନାବାଦାମ କରନ୍ତି, ପନିପରିବା କରନ୍ତି। ଏହା ହଉଛି ଗଡ଼ସାନ ପଟୁ ଗାଁର କାର୍ଯ୍ୟକ୍ରମ।
1: ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ଆମକୁ ଆହୁରି ଉତ୍ସାହିତ କରୁଛନ୍ତି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ। ଜଗାନା,
3: ହଁ ସତ କଥା କହିଛ ମାନି, ଆମର ଏଇ ଯୋଉ ଗାଁରେ କିଷାନ ବାଣୀ କାର୍ଯ୍ୟକ୍ରମର ଆୟୋଜକ ଅନନ୍ତ ବଳିଆର ସିଂ ଭାଇ ଏବଂ ରାଧାଶ୍ୟାମ ବିଶ୍ୱାଳ ଭାଇ ସୁନ୍ଦର ଭାବରେ ଆଜିର ଆୟୋଜନ କରିଛନ୍ତି। ଆହୁରି ଅନେକ ଚାଷୀ ଭାଇ ଭଉଣୀ ଅଛନ୍ତି, ସମସ୍ତଙ୍କର ଅନୁଭୂତି ଆମେ ଶୁଣିବା।
1: ହଁ ତେବେ ଭାଇମାନେ ଆପଣମାନେ ତ ଜାଣନ୍ତି କାର୍ଯ୍ୟକ୍ରମର ମଝିରେ ମଝିରେ ଟିକେ ଯଦି ଭଜନ କୀର୍ତ୍ତନ ହୁଏ ତାହେଲେ ବହୁତ ଭଲ ଲାଗେ। ତେଣୁ ଜଣେ ଭାଇ ଆମ ପାଖରେ ଉପସ୍ଥିତ ଅଛନ୍ତି, ସେ ଗାଇବା ପାଇଁ ବହୁତ ଆଗ୍ରହୀ। ସେ ଭାଇ ହେଉଛନ୍ତି ପ୍ରଫୁଲ୍ଲ ଭାଇ, ସେ ଆମକୁ ଗୋଟେ ସୁନ୍ଦର ଭଜନଟିଏ ଗାଇକି ଶୁଣେଇବେ, ତାହେଲେ ଆମେ ଜଗନ୍ନାଥ ଶୁଣିବା।
3: ଶୁଣିବା
4: ପଥର

ଆଉ ପଥର ଗଡ଼ିଲେ ଗଡ଼ି ହୋଇଯାଏ ଗଡ଼ି ଗଡ଼ି ଗଲେ ବାଲି ପଥର ଗଡ଼ିଲେ ଗଡ଼ି ହୋଇଯାଏ ଗଡ଼ି ଗଡ଼ି ଗଲେ ବାଲି ବୟସ ଗଡ଼ିଲେ ଆୟୁଷ ଛିଡ଼ଇ ବୟସ ଗଡ଼ିଲେ ଆୟୁଷ ଛିଡ଼ଇ ଜୀବନ।

ଶୁଖିଯାଏ ଡାଳରୁ ପଡ଼ଇ ଗଳି, ଗଛ ମରିଗଲେ ଫଳ ଶୁଖିଯାଏ ଡାଳରୁ ପଡ଼ଇ ଗଳି, ଶରଦା ବାଲିରେ ଗଡ଼ିଗଲେ ଥରେ, ଶରଦା ବାଲିରେ ଗଡ଼ିଗଲେ ଥରେ, ପାପ ସବୁ।

ଆଉ ସରକ ପୁରିଲେ ମାଣକ ପୁରୋଇ ପଡ଼ଇ ତଳେ ଉଚୁଳି ସରକ ପୁରିଲେ ମାଣକ ପୁରୋଇ ପଡ଼ଇ ତଳେ ଉଚୁଳି ଶରଧା ବାଲିରେ ଗଡ଼ିଗଲେ ଥରେ ଶରଧା ବାଲିରେ ଗଡ଼ିଗଲେ ଥରେ ପାପ ସ

0: ଅତି ସୁନ୍ଦର ଭାବରେ ଆମର ଗୀତଟିକୁ ପରିବେଷଣ କଲେ ଭାଇ। ଏ ଭିତରେ ଆମେ ପୁରା ଜଗନ୍ନାଥ ଧାମକୁ ପଶିଗଲେ। ତାପରେ ଆମର ଶରଧା ବାଲି, ପ୍ରକୃତରେ ଯଦି କିଛି ଆମେ ପାପ ବି କରିଥିବା, ଯଦି ସେ ଶରଧା ବାଲିରେ ଗଡିଯିବା, ସେ ବାଲି ଏତେ ପବିତ୍ର, ଆମେ ନିଶ୍ଚିତ ଭାବରେ ସବୁଥିରୁ ମୁକ୍ତି ପାଇଯିବା। ନା କଣ ଜଗନ୍ନାଥ ଆମର କଣ କହୁଛନ୍ତି, ଆମର ଭାଇମାନେ ତ ଶୁଣିଲେ ସବୁ ଉପଭୋଗ କଲେ, ବହୁତ ଖୁସି ଅଛନ୍ତି। ତେବେ ଜଗନ୍ନାଥଙ୍କ ଠାରୁ ଜାଣିବା।
1: ହଁ, ସତ କଥା କହିଛ ମାନି ଭାଇ। ଆମର ଯୋଉଭଳି ଭକ୍ତି ଭାବରେ ଭଜନଟି ସେ ବୋଲିଲେ ନିଶ୍ଚିତ ଭାବରେ ମନ ଛୁଆଁ। ଆଉ ଗାଁ ଗହଳିରେ ସମସ୍ତେ କିଛି କିଛି ଜାଣନ୍ତି, ଯେମିତି ମେଳା ହୁଏ ଆଉ ସମସ୍ତେ ଭଜନ କୀର୍ତ୍ତନ ସନ୍ଧ୍ୟାବେଳେ ସେ ଭାଗବତ ଟୁଙ୍ଗି ମଧ୍ୟ ବିଭିନ୍ନ ଗାଁରେ ରହିଛି। ଏଇ ଗାଁରେ ମଧ୍ୟ ଭାଇ ଯେହେତୁ ସବୁବେଳେ ଏମିତି ଭଜନ କୀର୍ତ୍ତନରେ ମାତିଛନ୍ତି, ଆଉ ଗୀତଟି ନିଶ୍ଚିତ ଭାବରେ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବ।
0: ହଁ, ବହୁତ ଭଲ ଲାଗିଥିବ। ଭାଇ ବି ବହୁତ ମଜିକିରି ଗାଇଲେ, ସେ ଭିତରେ ପୁରା ହଜି ଯାଇଥିଲେ। ତାଙ୍କର ଯୋଉ ଅନୁଭବ ଆମେ ଦେଖିଲୁ, ମାନେ ତାଙ୍କ ଭିତରେ ଥିଲା, ଜଗନ୍ନାଥ ପଳେଇ ଆସୁଥିଲେ, ଆମେ ବି ମଧ୍ୟ ବୁଡ଼ି ଯାଇଥିଲେ। ବହୁତ ବହୁତ ଧନ୍ୟବାଦ, ସେଇ ପ୍ରଭୁଙ୍କ ଯୋଗେ ଆମେ ଆଜି ଏତେ ବାଟ ଆଗେଇ ଆସିଛେ। ତେବେ ଜଗନ୍ନାଥ,
2: ଏବେ ସମୟ ହେଇଛି ଗୋଟିଏ ବିଜ୍ଞାପନ ନବା।
3: ପ୍ରଧାନମନ୍ତ୍ରୀ କିସାନ ମାନ

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି
2: ବିଜ୍ଞାପନ ପରେ ପୁଣି ଆମ ପେଟ ପାଟଣା କଥା ଆମେ ଟିକେ ଚାଷବାସ ଭିତରକୁ ଯିବା ତମେ କେତେ ଜଣ ଚାଷୀ ଭାଇଙ୍କୁ ଟିକେ ପଚରା ଉଚରା କର ତାପରେ ମୁଁ ବି ପଚାରିବି
3: ହଉ ହେଲା ଆମର ତ ଅନେକ ଚାଷୀ ଭାଇ ଭଉଣୀ ମାନେ ଆସି ଉପସ୍ଥିତ ହେଇଛନ୍ତି ଆଉ ଆଜି ଯେହେତୁ ଗାଁରେ କିଷାନ ବାଣୀ କାର୍ଯ୍ୟକ୍ରମ ଆଜିର ଗ୍ରାମ ହଉଛି ପଣାସ ବ୍ଲକର ଗଡ଼ସାନ ପଟୁ ତେଣୁ ଆମର ଭାଇମାନଙ୍କୁ ତମେ ଟିକେ ପଚାର
2: ହଁ ଆମର ଯିଏ କାର୍ଯ୍ୟକ୍ରମର ଆୟୋଜକ ଥିଲେ ଅନନ୍ତ ବଳିଆର ସିଂ ଭାଇ ତାଙ୍କ ସହିତ ମୁଁ ଟିକେ ସାକ୍ଷାତ କରୁଛି ତାଙ୍କୁ ଟିକେ ପଚରା ଉଚରା କରୁଛି ଆପଣଙ୍କର କ'ଣ କେତେ ଜମି ଅଛି
4: ଜମି 2 ଏକର ଜମି ଅଛି
2: ଚାଷବାସ ସବୁ କ'ଣ ଚାଲିଛି
4: ଚାଷ ପ୍ରଥମେ ଧାନ ହେଉଛି ବର୍ଷା ଦିନେ ଧାନ ହେଉଛି ତାପରେ ଧାନ ପରେ ବାଦାମ ପୋଟଳ ଏସବୁ ହେଉଛି
2: ଆଚ୍ଛା ଆପଣଙ୍କର ଏଇଠି ଦେଖୁଛୁ ବଡ଼ ପୋଖରୀ ଦୁଇଟା ପୁରା ଅଛି କେତେ
4: 10 ଏକର
2: କ'ଣ ଏଠି ହେଉଛି
4: ମାଛ ଚାଷ ହେଉଛି କଦଳୀ ଚାଷ ହେଉଛି
2: ଆପଣ ନିଜେ ମାଛ ଚାଷ କରନ୍ତି କ'ଣ ମାଛ ଜାଆଁଳ ସବୁ ହେଉଛି
4: ମାଛ ଜାଆଁଳ ଏଠି ବି ହେଉଛି ବର୍ଷା ଆଷାଢ଼ ମାସରେ ଜାଆଁଳ ରୋହି ଭାକୁର ଜାଆଁଳ
2: ବର୍ତ୍ତମାନ
4: ମାଛ ପୋଖରୀ
2: ଅଛନ୍ତି
4: ରୋହି ଭାକୁର ଅଛନ୍ତି ଚିତ୍ର ଛଡ଼ା ହେଇଛନ୍ତି ଚୁଙ୍ଗୁଡ଼ି ବି ଛଡ଼ା ହେଇଛି
2: ସବୁ ମାଛ ମାନେ ଏବେ ବିକ୍ରି ବଟା ହେଲାଣି ନା
4: ନାଇଁ ମାଛ ଧରା ହେଇନାହାନ୍ତି ଧରା ହେବେ ଆଉ
2: ସେ ଲାଗିବ
4: ଆଉ 8-10 ଦିନ ପରେ ଧରା ହେବେ ଇଞ୍ଜେକ୍ସନ୍ ଦିଆହଉଛି ଇଞ୍ଜେକ୍ସନ୍ ଦେଇକି ସେ ତିଆରି ହଉଛି
2: କେମିତି ଜାଆଁଳଟା ତିଆରି କରୁଛନ୍ତି କହିଲେ
4: ଆଗେ ମାଛ ଗୋଟେ ଇଞ୍ଜେକ୍ସନ୍ ଦିଆ ହବ ସେ ମଞ୍ଜି ମାଇ ମାଛ ଗୋଟେ ଇଞ୍ଜେକ୍ସନ୍ ଦେଲା ପରେ ସେ ମଞ୍ଜି ଛାଡ଼ିବେ ସେ ମଞ୍ଜି ଗୋଟେ ଜାଲ ବାଡ଼

0: ହେଇକି ରହିବ, ସେ ମଞ୍ଜିଟା ନେଇ ଗୋଟେ କୁଣ୍ଡରେ ତାକୁ ଛାଡ଼ିବେ, କୁଣ୍ଡକୁ ପାଣି ସପ୍ଲାଏ ହେବ, ଆମର ବୋରିଂ ପାଣିଟାକୁ ସପ୍ଲାଏ ହେବ, ସେ ପାଣିଟାରୁ ଫେଣ ଯେଉଁ ହେଲା ପରେ ତାକୁ କାଢ଼ିବେ, ସେଥିରୁ ଦୁଇ ଦିନ ପରେ ଜାଁଳ ଆସିବେ, ତାପରେ ସେ ଚାରି ଦିନ ପାଞ୍ଚ ଦିନ ଜାଁଳ ହେଲା ପରେ ତାକୁ ନେଇ ପୋଖରୀରେ ବାଲ୍ଟିରେ ନେଇ ପୋଖରୀରେ ଛାଡ଼ିବେ।
1: ତାପରେ ଖାଦ୍ୟ କେମିତି ସବୁ କ'ଣ ଦେଉଛନ୍ତି?
0: ଖାଦ୍ୟ ତାକୁ ସେଇ ଅନୁଯାୟୀ ଆମର ଗୋବର ଆଉ ସେଥିରେ ସୋରିଷ ପିଡ଼ିଆ ଇଏ ସବୁ ଗୋଟେ ଡ୍ରମ୍ରେ ଫେଣ୍ଟା ହେବ, ଫେଣ୍ଟା ହେଇକିରି ପୋଖରୀରେ ଛଡ଼ା ହେବ, ନହେଲେ ବାଦାମ ପିଡ଼ିଆ ଆସିକିରି ସେ ବନ୍ଧା ହେଇଯିବ, ମଝିରେ ମଝିରେ ଜାଲ ଦେହରେ ବନ୍ଧା ହେବ, ତାକୁ ମାଛ ଖାଇବେ ଆଉ ଆସ୍ତେ ଆସ୍ତେ ମାଛ ବଢ଼ିବେ।
1: ଆଚ୍ଛା, ଆପଣ ନିଜେ ହିଁ ସବୁ କରୁଛନ୍ତି?
0: ହଁ,
1: ମାନେ ବାଦାମ ପିଡ଼ିଆ ହେରିକା ସବୁ ବାହାରୁ
0: କିଣିବାକୁ ପଡ଼ୁଛି,
1: କିଣିକିରି ଆଣିକି ପକାଉଛନ୍ତି। ପୋଖରୀର ଯତ୍ନ କେମିତି ନିଅନ୍ତି, ଗୋଟେ ମାଛ ଯେମିତି ବଢ଼ିବ?
0: ପୋଖରୀ ଧର ଦଳ ହେଇଗଲା ଅଧିକ, ତାକୁ ଲୋକ ଲଗେଇ ସଫା କରିବାକୁ ପଡ଼ିବ, ସେଥିରେ ପାଣି ଟେଷ୍ଟ କରିବାକୁ ପଡ଼ିବ, ପାଣି ମାଛ ପାଇଁ ମାଛ ସେଇ ଅନୁଯାୟୀ କେତେ ଅନୁପାତରେ ବଢ଼ୁଛନ୍ତି କ'ଣ ହେଉଛନ୍ତି ଦେଖିବାକୁ ପଡ଼ିବ, ଆଉ ପାଣିର ଟେଷ୍ଟଟା ଦେଖିବାକୁ ପଡ଼ିବ। ତାପରେ ତ ପାଣି ବର୍ଷେକର ପରେ ପାଣି ଶୁଖାଇ ଦେଇକିରି ପୁଣି ହଳ କରିକି ସେଥିରେ ଚୂନ ପକାଇବାକୁ ପଡ଼ିବ, ଏମିତି ଆଗେ କରିବାକୁ ପଡ଼ିବ।
1: ତାପରେ
0: ହଳଟା ହେଲେ କ'ଣ କି ମାଟିଟା ଟିକେ ଉର୍ବରତା ରହିବ, ମାଛ ବଢ଼ିବା ପାଇଁ ଟିକେ ଭଲ ହେବ।
1: ମାଛ କେତେ ଆପଣ ଅମଳ କରନ୍ତି, ମାନେ କେତେ ଖର୍ଚ୍ଚ କରୁଛନ୍ତି, କେତେ ଅମଳ କରନ୍ତି?
0: ଖର୍ଚ୍ଚ ଏଥିରେ ଲୋକ ରହୁଛନ୍ତି, ପାଞ୍ଚ ସାତ ଜଣ ଲୋକ ସବୁବେଳେ ରହୁଛନ୍ତି।
1: ତାପରେ ଏ ଯୋଉ ମାଛ ଆପଣଙ୍କର ମାର୍କେଟକୁ ଯାଏ କି ଆସିକି ନେଇ?
0: ନାଇଁ, ଆମର ଏଠୁ ମାଛ ନେଇଯାଆନ୍ତି ଆସିକିରି, ଜାଁଳ ବି ଅନ୍ୟମାନେ ଏଠୁ ବହୁତ ଜାଁଳ ନେଇଛନ୍ତି,
1: ବ୍ୟବସାୟ ଜାଁଳ
0: କରୁଛନ୍ତି।
1: ସେ ଯୋଉ କୁଣ୍ଡରେ ଛାଡୁଛନ୍ତି, ସେ କୁଣ୍ଡ ଟିକେ
0: କୁଣ୍ଡ ଏଠି ଆମର ଏଠି ଅଛି, ଟାଙ୍କି ହେଇଛି, କୁଣ୍ଡ ହେଇଛି, ଏ ସବୁ ଅଛି।
1: ତାପରେ ଆପଣ ଜାଁଳ ବି ବିକ୍ରୟ କରୁଛନ୍ତି, ଏପରେ ମାଛ ବି ବିକ୍ରୟ କରୁଛନ୍ତି, ଲାଭ କୋଉଟାରେ ବେଶୀ ମିଳୁଛି?
0: ଜାଁଳରେ ଅଧିକ ହବ।
1: ଆପଣ ବେଶୀ ଜାଁଳ କରୁଛନ୍ତି?
0: ଜାଁଳ ଅଧିକ ହଉଛନ୍ତି
1: ଜାଁଳ
0: ଯଦି ସାଇଜ ଅନୁଯାୟୀ, ଯଦି ଛୋଟ ବେଳୁ ନେଲେ ତାହେଲେ ଟଙ୍କାଏ ଦୁଇ ଟଙ୍କାରେ ଯିବ, ଯଦି ଟିକେ ବଡ ହେଇଗଲେ ତାକୁ ଗଣତି ହିସାବରେ ଯିବ କିମ୍ବା କିଲୋ ହିସାବରେ ଯିବ।
1: ମାଛରେ କଣ ରୋଗ କିଛି ଦେଖାଯାଏ କି?
0: ମାଛରେ ରୋଗ ବର୍ଷେ ଗୋଟେ ବର୍ଷ ହେଇଯାଇଥିଲା, ତାକୁ ପରୀକ୍ଷା କରିବାକୁ ପଡିଲେ, ତାପରେ ସେ କମିଗଲା ଆସ୍ତେ।
1: କୋଉ ସାଇଜର ମାଛ ହେଲେ ବିକ୍ରି କରୁଛନ୍ତି?
0: ନା, କିଲେ ଦେଢ଼ କିଲେ ଦୁଇ କିଲେ ଏବେ ତ ଅଛନ୍ତି ପୋଖରୀରେ, ପାଞ୍ଚ କିଲେ ସାତ କିଲେ ପୋଖରୀରେ ମାଛ ଅଛନ୍ତି, କିନ୍ତୁ କିଲେ ଦୁଇ କିଲେ ରହିଲା ପରେ ବିକା ଆରମ୍ଭ ହେଇଯାଏ। ହଂସ ସେ ରହିଛନ୍ତି, ଗୋଟେ ସୁନ୍ଦର ଲାଗିବାକୁ ସେ ରହୁଛନ୍ତି।
1: ଜାଁଳ ମାଛ ହେଇକି କେତେ ଆୟ ଆପଣଙ୍କୁ ମିଳେ, ଖର୍ଚ୍ଚ ଯାଇକିରି?
0: ଖର୍ଚ୍ଚ ଯାଇକିରି ବର୍ଷକୁ ଦୁଇ ଲକ୍ଷ ତିନି ଲକ୍ଷ ଆସେ ସବୁ।
1: ଆଉ ସବୁ ଅଲଗା ଚାଷବାସ ବି ଅଛି ଆପଣଙ୍କର?
0: ହଁ, ପୋଟଳ, ବାଦାମ, ଧାନ ଏସବୁ ଚାଷ
1: ସବୁ ହେଇକି ବର୍ଷିକ କେତେ ପାଆନ୍ତି?
0: ଧାନ ଆମର ତ ଧୋଇଆ ଅଞ୍ଚଳ ଏବେ ଟିକେ ବନ୍ଧ ହେବାରୁ ଟିକେ ଧାନ ରହୁଛି, କିନ୍ତୁ ଅଧେ ବିଲ ଆମର ସେଥିରୁ ଧାନ ହଉନି, କାରଣ ପାଣି ବୁଡ଼ି ଯାଉଛି, ନଦୀଟା ଦାଢ଼ରେ ଅଛି, ପାଣି ବୁଡ଼ିଗଲା ପରେ ଧାନ ହଉନି, କିନ୍ତୁ ବାଦାମ ସେ ଯୋଉ ତ ପଡ଼ିଆ ରହୁଛି ସେ ତ ବାଦାମ ଆଗୁଆ ହେଇଯାଉଛି ଆଉ।
1: ଚାଷବାସ କରି ଖୁସିରେ ଅଛନ୍ତି?
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ।
2: ବହୁତ ସୁନ୍ଦର ଭାବରେ ମାନି ତମେ ପଚାରିଲ ଆଜିର କାର୍ଯ୍ୟକ୍ରମର ଆୟୋଜକ ଅନନ୍ତ ବଳିଆର ସିଂଙ୍କ ଠାରୁ। ନିଶ୍ଚିତ ଭାବରେ ତାଙ୍କର ଅନୁଭୂତି ସମସ୍ତଙ୍କୁ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ ତରଫରୁ ଆମେ ଆସି ପହଞ୍ଚିଛୁ କଣାସ ବ୍ଲକର ଗଡ଼ସାନପୁଟ ଗ୍ରାମରେ, ଏବଂ ଆମ ସହିତ ଅଛନ୍ତି ସଫଳ ଚାଷୀ ରାଧାଶ୍ୟାମ ବିଶ୍ୱାଳ। ତେବେ ଆସନ୍ତୁ ତାଙ୍କ ଠାରୁ ଜାଣିବା ସେ କଣ ଚାଷ କରୁଛନ୍ତି, କି ଆପଣ କଣ ସବୁ ଚାଷ କରିକି ଆଗେଇ ଯାଇଛନ୍ତି?
3: ଦେଖନ୍ତୁ, ଆମେ ଚାଷ ଉପରେ ତ ସବୁ ଚାଷ କରୁଛୁ, କାରଣ ଧାନ ଚାଷ ଆମେ କରୁଛୁ। ଯଦି ଧାନ ଚାଷ କରୁଛୁ, ଧାନ ଆମର ଟିକେ ଫ୍ଲଡ୍ ଏରିଆ ସକାଶେ ଆମର ଧାନ କମିଯାଉଛି, ବିଶେଷ କରି ଆମର ମେଜରଟା ହେଉଛି ଚିନାବାଦାମ କରାଯାଉଛି, ତାପରେ ପନିପରିବା କରାଯାଉଛି।
2: ପନିପରିବା ଭିତରେ କ'ଣ ମୁଖ୍ୟତଃ କରୁଛନ୍ତି?
3: ପନିପରିବା ଭିତରେ ଆମେ ବର୍ତ୍ତମାନ ଭେଣ୍ଡି ଆଉ ଜହ୍ନି କରିଛୁ, ୱାଟରମେଲନ୍ଟା ବର୍ଷେ ବି କରିଥିଲୁ।
2: ଆଜିକାଲି ଭେଣ୍ଡି ଚାଷୀ ଭାଇ ଭଉଣୀ ମାନେ ବର୍ଷ ସାରା ଚାଷ କରୁଛନ୍ତି, ଖରାଟିଆ ଭେଣ୍ଡି ହେଉଛି, ଶୀତଦିନେ ବି ଭେଣ୍ଡି ହେଉଛି, ତେଣୁ ଆପଣ ଯେଉଁ ଭେଣ୍ଡି କରୁଛନ୍ତି ସେ ଗୋଟେ ନିର୍ଦ୍ଦିଷ୍ଟ ଋତୁର କରୁଛନ୍ତି ନା ବର୍ଷ ସାରା?
3: ନାଇଁ, ଆମେ ଦେଖନ୍ତୁ, ଇଏ ପରେ ଚିନାବାଦାମ ପରେ ଆମର ବର୍ତ୍ତମାନ ଭେଣ୍ଡି କଲୁ, ଏଇଟା ହାଇବ୍ରିଡ୍ ଭେଣ୍ଡିଟା କରିଛୁ। ଏଇଟା ଆମେ ମଞ୍ଜି ମଗେଇଥିଲୁ ଛତିଶଗଡ଼ରୁ, ଛତିଶଗଡ଼ ମଞ୍ଜି ମଗେଇଲା ପରେ ଆମେ ୟାକୁ ଭଲରେ ବିଲଟାକୁ ପୁରା ହଳ କଲାଦେଲା ପରେ, ଚିନାବାଦାମ ପରେ ବିଲ ହଳ କରିଦେଲୁ, ହଳ କରିବା ପରେ ଖତ ଦେଲୁ, ଖତ ଦେବା ପରେ ଆମେ ମଞ୍ଜି ପକେଇଲୁ, ମଞ୍ଜି ପକେଇବା ପରେ ବର୍ତ୍ତମାନ ଗଛ ଷ୍ଟାଣ୍ଡ ହେଇକି ଏପି ବିଲରେ ଅଛି।
2: ମଞ୍ଜି କ'ଣ ପ୍ରଥମେ ତଳି ପକେଇଥାନ୍ତି ନା ସିଧା ସିଆର କରି ବୁଣିଥାନ୍ତି?
3: ନାଇଁ ଆଜ୍ଞା, ଆମେ ସିଆରରେ ବୁଣିଥାଉ।
2: ଆଚ୍ଛା, ଗୋଟିଏ ଜାଗାରେ କ'ଣ ଗୋଟିଏ ମଞ୍ଜି ପକାନ୍ତି ନା ତିନି ଚାରିଟି ମଞ୍ଜି ପକାନ୍ତି?
3: ନା ନା, ଗୋଟେ ଜାଗାରେ ଗୋଟେ ମଞ୍ଜି ପଡ଼େ, କାରଣ ଏଇଟା ହାଇବ୍ରିଡ୍ ମଞ୍ଜିଟା, ଗୋଟେ ଗୋଟେ ନ ପଡ଼ିଲେ ସେଟା ଅଡ଼ୁଆ।
2: ଏଇ ମଞ୍ଜି ସବୁ ଜାତୀୟ ମଞ୍ଜି କେଉଁଠୁ ଆଣିଥାନ୍ତି?
3: ଆମେ ଏଇଟା ଆମ ଏଠି

0: ଲୋକାଲରେ ମିଳୁଛି, କିନ୍ତୁ ଆମେ ଏଇଟା ଆମକୁ କୃଷକ ଭାରତୀ କୋଅପରେଟିଭ ଲିମିଟେଡ୍ ବାଲା ଆମ ସଙ୍ଗୀତ ଅଛନ୍ତି, ତ ତେଣୁ ସେମାନେ ଆମକୁ କହିଲେ ଯେ ଆମେ ମଞ୍ଜିଟା ପୁରା ମଗେଇବା, ସିଏ ସେଇଟା ଗୋଟେ ସାର୍ଟିଫାଏଡ୍ ବିହନ ମଗେଇଲେ ଆମର ଛତିଶଗଡ଼ରୁ।
1: ଆଚ୍ଛା, ଯାହା ହଉ, ଏତେ ଦୂରରୁ ମଧ୍ୟ ବିହନ ଆଣିକି ଆପଣ ଏଠି ସଫଳ ଭାବରେ ଚାଷ କରୁଛନ୍ତି। ବିଭିନ୍ନ ଚାଷର ଯେମିତି ସବୁ ପଦ୍ଧତି ଥାଏ, ଆପଣ ତ ଲଗେଇଦେଲେ ସିଆରରେ, ତାପରେ ଗଛ କେତେ ଦିନ ପରେ ଉଠେ, ତାପରେ ଗଛ ଫଳ ଧରିବା ପର୍ଯ୍ୟନ୍ତ ଆଉ କ'ଣ କ'ଣ ଦେଖାଶୁଣା ଦରକାର କରେ?
0: ଗଛ 4-5-7 ଦିନ, କାରଣ ଯେହେତୁ ଏଇଟା ସମର ସିଜିନ୍ ଆସିଗଲା, ତ 5 ଦିନ ଭିତରେ ଗଛ ପଳାଇ ଆସୁଛି, ଗଛ ଏକଦମ ପୁରା ଗଛ ଆସିକି ବହୁତ ଗ୍ରୋଥ ହେଇକି ଅଛି ଗଛକୁ। ତେଣୁ ପାଣି ପ୍ରତି 15 ଦିନରେ ଥରେ ଆମେ ପାଣି ଦେଉଛୁ।
1: ଜଳସେଚନ ସୁବିଧା ରହିଛି?
0: ନା ଆଜ୍ଞା, ଜଳସେଚନ ସୁବିଧା ନାହିଁ, କିରୋସିନ ପମ୍ପରେ ଆମେ ଚଲାଉଛୁ,
1: ପମ୍ପ ମାଧ୍ୟମରେ ଜଳସେଚନ କରୁଛନ୍ତି। ତେବେ ବିଭିନ୍ନ ଗଛର ଯେମିତି ରୋଗ ପୋକ ସମସ୍ୟା ଥାଏ, ଭେଣ୍ଡି ଗଛର ସମସ୍ୟା କ'ଣ? ଭେଣ୍ଡି ଚାଷର,
0: ଭେଣ୍ଡି ଗଛର ଗୋଟେ ମେନ୍ ସମସ୍ୟା ହେଉଛି ଯେଉଁଟା ସାହିବି ରୋଗ, ଯେଉଁଟାକି ହଳଦିଆ ପଡ଼ିଯାଏ, ଯଦି ସେଇଟା ଆପଣଙ୍କର ନ ପଡ଼ିଲା ତାହେଲେ ଚାଷୀ ଠିକ୍ ରହିବ।
1: ଯଦି ହଳଦିଆ ପଡ଼ିଲା ବା ସେଇ ରୋଗ ଆକ୍ରାନ୍ତ କଲା, ତା ପ୍ରତିକାର କ'ଣ?
0: ଆମେ ଏ ବର୍ଷ ତାକୁ ଅନ୍ୟ ଆମେ କେମିକାଲ୍ସରେ କିଛି କରିନୁ, ଆମର ଯେତେବେଳେ ଆମେ ବିହନ କିଣିଲୁ, ବିହନ ପାଇଁ ଯେତେବେଳେ କଥାବାର୍ତ୍ତା କଲୁ, ସେତେବେଳେ ଆମେ କଣ୍ଡିସନ କରିଥିଲୁ ଯେ ଆମର ଯେମିତି ଗଛ ହଳଦିଆ ନ ପଡ଼ିବ, ତ ସେଇ କଣ୍ଡିସନ ଅନୁସାରେ ଆସିବା ପରେ ଏ ବର୍ଷ ଆମର ଗୋଟେ ବି ହଳଦିଆ ପଡ଼ି ନାହିଁ।
1: ଯାହା ହଉ, ଆପଣ ସେଇଭଳି ଜାତୀୟ ବିହନ ଆଣି କରୁଛନ୍ତି ଯାହାଫଳରେ କି ରୋଗ ପୋକର ସମସ୍ୟା କମ୍ ରହୁଛି। ଭେଣ୍ଡି ଗଛ ଲଗେଇବାର ଜଳସେଚନ କରନ୍ତି, 15 ଦିନରେ ଜଳସେଚନ କରନ୍ତି, ଆଉ ଗଛ ବଢ଼ିବା ମଝିରେ ଆଉ କିଛି ଖତ ସାର ଦିଆ ହୁଏ?
0: ଗଛ ବଢ଼ିବା ମଝିରେ ଆମେ ଦେଇଛୁ ଲିକ୍ୱିଡ ଡିଏପି ଦେଇଛୁ, ଲିମ୍ବ ତେଲ ଦେଇଛୁ, କିଛି ଆମର ଯେତେବେଳେ ମାଟି ପରୀକ୍ଷା କରିଥିଲୁ ପଟାସିୟମ କମ୍ ଥିଲା, ଜିଙ୍କ କମ୍ ଥିଲା, ଅର୍ଗାନିକର କମ୍ ଥିଲା, ତେଣୁ ତା ପାଇଁକା ଆମେ ସେଟା ଆଣିକିରି ଲିକ୍ୱିଡ଼ଟା ଆଣିକିରି ଆମେ ପକେଇଛୁ।
1: ସଫଳତା ପାଇଛନ୍ତି?
0: ନିଶ୍ଚିତ ସଫଳତା ପାଇଛୁ ଆଜ୍ଞା।
1: ଆଚ୍ଛା, ଏଇ ଯେଉଁ ଭେଣ୍ଡି ଫସଲରେ ବିଶେଷ ଭାବରେ ପ୍ରାରମ୍ଭିକ ଅବସ୍ଥାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଆପଣଙ୍କର କେତେ ଖର୍ଚ୍ଚ ହୁଏ, ଆଉ ବିକ୍ରି ବଟା ପରେ ଗୋଟିଏ ସିଜିନ୍ର ଯେଉଁ ଭେଣ୍ଡି ଫସଲରେ ଆପଣ କେତେ ଲାଭ ପାଇଥାନ୍ତି?
0: ଦେଖନ୍ତୁ, ଆମେ ବିଶେଷ କରି ମଞ୍ଜି ତ ଆମେ ପ୍ରାୟ 5,000-6,000 ଟଙ୍କାର ମଞ୍ଜି କିଣିଥିଲୁ, ଖତ କିଣିଥିଲୁ, ସବୁ ଜିନିଷ କିଣିଲା ପରେ ତାପରେ ପାଣି, ବିଶେଷ କରି ପାଣିର ବର୍ତ୍ତମାନ ହେଉଛି ବେଶୀ ଅସୁବିଧା, ଆଉ କୋଡ଼ିଆ କୋଡ଼ିଏ ଟୋଟାଲ ହେଲା ପରେ ଆମେ ଗୋଟେ ମାଣ ବିଲ ଲଗେଇଥିଲୁ, ପ୍ରାୟ 12,000-14,000 ଟଙ୍କା ଖର୍ଚ୍ଚ କରିଥିଲୁ। 14,000 ଖର୍ଚ୍ଚ କଲା ପରେ ବର୍ତ୍ତମାନ ତ ବିକ୍ରି ଚାଲିଛି, ପ୍ରତି ଦିନେ ଛଡ଼ା ଦିନେ ତୋଳା ହେଉଛି, କେଉଁ ପାଳି ପ୍ରଥମରୁ ଆମକୁ 20 କେଜି ଷ୍ଟାର୍ଟ ହେଇଥିଲା, ତାପରେ ଏବେ 40 କେଜିରେ ପହଞ୍ଚିଛି।
1: ଯେଉଁମାନେ ଭେଣ୍ଡି ଚାଷ କରିକି ଆଗେଇ ଯିବାକୁ ଚାହାନ୍ତି ଚାଷୀ ଭାଇ ଭଉଣୀ ମାନେ, କ'ଣ କହିବେ ସେମାନଙ୍କୁ?
0: ମୁଁ ସମସ୍ତ ଚାଷୀମାନଙ୍କୁ ନିବେଦନ କରୁଛି, ସମସ୍ତେ ଭଲ ଅମଳ ପାଇଁ ସମସ୍ତେ ଜୈବିକ ସାର ବ୍ୟବହାର କରନ୍ତୁ, ବହୁତ ସୁବିଧା ହେବ। କାରଣ ଆମକୁ ରୋଗର ଗୋଟେ ହେଉଛି ଗୋଟେ ବଡ଼, ଆମ ଜୀବନ ପାଇଁକା ଗୋଟେ ବଡ଼ କଥା ହେଉଛି, ଆମେ ରୋଗରୁ ମୁକ୍ତି ପାଇବା ପାଇଁକା ଆମର ଦରକାର ପଡ଼ୁଛି ଜୈବିକ ସାରରେ ଆମେ କାର୍ଯ୍ୟକ୍ରମ କରିବା ଦରକାର। କାରଣ ଆମେ ବି ଯେତେବେଳେ ମଞ୍ଜିର ବି ଟ୍ରାକଡମ ଫିଲ୍ଡରେ ବି ଆମେ ହେଉଛି ବିହନ ବିଶୋଧନ କରିଥିଲୁ।
1: ଅନେକ ଧନ୍ୟବାଦ, ଭେଣ୍ଡି ଚାଷ ସମ୍ପର୍କରେ ଆପଣ ସଫଳତାର କାହାଣୀ ଶୁଣିଛନ୍ତି। ଆପଣଙ୍କର କଥା ଯେଉଁ ଚାଷୀ ଭାଇ ଭଉଣୀମାନେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣିବେ, ସେମାନେ ମଧ୍ୟ ଆଗ୍ରହୀ ହେବେ ଭେଣ୍ଡି ଚାଷ କରିବା ପାଇଁ।
0: ଆଜ୍ଞା, ନମସ୍କାର।
2: ହଁ, ଆଉ ମଧ୍ୟ ଆମର ଜଗାନା ପଚାରିଲେ ଆମର ରାଧେଶ୍ୟାମ ବିଶ୍ୱାଳଙ୍କୁ, ତାଙ୍କର ଅନୁଭୂତି ଯାହା ଥିଲା ବହୁତ ବଢ଼ିଆ ଲାଗିଲା। ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଶୁଣିକିରି ଆଗକୁ ଯିବେ, ଯାହା ସେ ଜୈବିକ ପଦ୍ଧତି କଥା କହୁଥିଲେ ବହୁତ ବଢ଼ିଆ ଥିଲା। ବର୍ତ୍ତମାନର ଡାକରା ହେଉଛି ଆମର ଜୈବିକ ଚାଷ କରିବା, ଜୈବିକ ପଦ୍ଧତିରେ ଆମେ ସବୁ କରିବା, ଯାହାଫଳରେ କି ଆମେ ନିରୋଗ ଜୀବନଯାପନ କରିବା, ତାକୁ ଖାଇକି ଆମେ ନିରୋଗ ରହିପାରିବା, ଆମ ପରିବେଶ ବି ଭଲ ରହିବ, ପ୍ରଦୂଷଣ ହେବ ନାହିଁ।
3: ଗଡ଼ସାନପଟୁ ଗ୍ରାମ ଠି ଯେଉଁଭଳି ପୋଖରୀ ନେଇକିରି 10 ଏକର ପୋଖରୀ ନେଇକିରି ଚାଷୀ ଭାଇ ଚାଷ କରିଛନ୍ତି। ଭାଇ ହେଉଛନ୍ତି ଜ୍ୟୋତିରଞ୍ଜନ ବଳିଆର ସିଂ, ସେଇ ମାଛ ଚାଷ ସମ୍ପର୍କରେ, ଜାଆଁଳ ଚାଷ ସମ୍ପର୍କରେ କହିବେ ତାଙ୍କର ସଫଳ ଅନୁଭୂତି।
4: ଯେଉଁ ଆମେ ମାଛ ପୋଖରୀ ଦେଖୁଛୁ, କେତେ ଏକର ହବ?
5: ଆପ୍ରୋକ୍ସିମେଟଲି 3-6 ଏକର।
4: 6 ଏକର?
5: ଆଜ୍ଞା।
4: 6 ଏକର ପୋଖରୀରେ କଣ ସବୁ ଚାଷ କରୁଛନ୍ତି?
5: ଆଜ୍ଞା, ଏଠି ଅଛି ରୋହି ଅଛନ୍ତି, ଭାକୁର ଅଛନ୍ତି, ମିଟିକାଳ, ଗ୍ଲାସ୍କପ୍, ଆଉ ଚାନ୍ଦି ଅଛି।
4: ଏବେ ବି ଚାନ୍ଦି ଅଛନ୍ତି?
5: ଆଜ୍ଞା, 3ଟା ଅଛନ୍ତି।
4: କେତେ ଦିନ ହେଲାଣି ଛଡ଼ା ହେଲାଣି?
5: ଇଏ ଗୋଟେ ବର୍ଷ ପୂର୍ବରୁ ଛଡ଼ାଲାଣି। ଅମଳ ଏଠି ଏଇନା ଜାଆଁଳ ଆମେ ପ୍ରଡକ୍ସନ କରୁଛୁ, ଏଇନା ବର୍ଷା ସିଜିନ୍ ଆସିଲା ପରେ ଆମର ସେଠି ପ୍ରୋସେସିଂ ହେବ, ମାନେ ବର୍ଷେ ପୂର୍ବରୁ ଅଣ୍ଡା ହେଇସାରିଲାଣି, ତ ସେଇଟା ଆମର ଇଞ୍ଜେକ୍ସନ୍ ଦ୍ୱାରା ସେଇଟା ପ୍ରୋସେସିଂ ହେଇକି ଇଞ୍ଜେକ୍ସନ୍, ଆଜ୍ଞା, ଆମର ରୋହି ପାଇଁ ଅଛି, ଧର ଆମର ଇଞ୍ଜେକ୍ସନ୍ ଯେଉଁ ସିରିଞ୍ଜରେ ରହୁଛି ଆମର ପଏଣ୍ଟ ହିସାବରେ 0.5 ଦିଆହେବ ରୋହିକି, ଭାକୁରକୁ 0.7 କି 0.4 ଓଜନ ହିସାବରେ ଆମର ଦେଖି ଦିଆଯାଏ ଇଞ୍ଜେକ୍ସନ୍, ତ ତାଦ୍ୱାରା ସେ ଅଣ୍ଡା ପ୍ରୋସେସିଂ ପାଣି ଭିତରେ ରହିବେ, ଅକ୍ସିଜେନ୍ ଦିଆଯିବ, ତାଙ୍କର ଅଣ୍ଡା ସିଏ ବାହାର କରିସାରିଲା ପରେ ସେଥିରୁ ପମ୍ପ ବାହାରି ତାଙ୍କର, ତାପରେ ତାକୁ ଆମେ ଯେଉଁ ଟାଙ୍କି ଅଛି ଆମର 3ଟା ସେଥିରେ ପ୍ରୋସେସିଂ ହୁଏ। ପ୍ରୋସେସିଂ ହେଲା ପରେ ସେଥିରେ ଆମର ଛୁଆ ବାହାରିଯିବେ, ଅଣ୍ଡା ଭିତରୁ ବାହାରିଯିବେ, ବାହାରିଗଲା ପରେ ତାଙ୍କ ସେଠି ପଟାସ ଆଉ ଆମର ଫିଟିକିରି ଏଗୁଡ଼ା ଦିଆ ହେଇକି ତାଙ୍କୁ ଟିକେ ରଖାଯିବ ଅକ୍ସିଜେନ୍ ପାଇଁ, ତାପରେ ଛଡ଼ା ହେଇଯିବ ପୋଖରୀ।
4: ପୋଖରୀ ଛଡ଼ା ହେଲା ପରେ କେତେ ଦିନ

0: ଉପରେ ଆପଣ ଅମଳ କରିବେ?
1: ଅମଳ ଖାଦ୍ୟ ଉପରେ ତାଙ୍କର ନିର୍ଭର କରେ, ଆମେ ଯେତେ ତାଙ୍କୁ ଜଲ୍ଦି ଜଲ୍ଦି ଖାଇବା ଦେଇକି ବଢେଇ ପାରିବା ବହୁତ ଜଲ୍ଦି ଗ୍ରୋଥ ହୋଇଯିବେ।
0: କଣ ଖାଦ୍ୟ ଦଉଛ?
1: ଖାଦ୍ୟ ଆମର ଅଛି, ପ୍ଲାଟିନମ୍ ତିଆରି ହୁଏ, ବାଦାମ ପିଡ଼ିଆ ଅଛି, ଆଉ ଗୋବର, ଆଉ ପାଉଡର ପାଉଡର ଅଛି ବି।
0: ଆଜ୍ଞା
1: ସନ୍ଧ୍ୟା ଗୋଟେ ଦିଆହବ, ସକାଳ ଟାଇମ୍ ଦିଆହବ, ଆଉ ଗୋଟେ ଚାରିଟା ବେଳ ଟାଇମ୍,
0: ମାଛ
1: ଛାଡ଼ିବା ପୂର୍ବରୁ ଆଗ ମେନ୍ ହେଉଛି ଦଳ। ପୋଖରୀରେ ଦଳ ରହିଲେ ଅକ୍ସିଜେନ୍ ପାଇବେନି ମାଛ, ତ ଅକ୍ସିଜେନ୍ ନ ପାଇଲେ ମାଛଙ୍କୁ ସେ ଅଟୋମେଟିକାଲି, ଆମେ ଯେମିତି ଅକ୍ସିଜେନ୍ ନ ପାଇଲେ ମାନେ ନିଶ୍ୱାସ ପ୍ରଶ୍ୱାସ ନ ନେଇ ପାରିଲେ ଟିକେ ଟିକେ ଇଏ ଯାଏ, ତ ସେମାନେ ସେମିତି ଦଳ ରହିଲେ ତାଙ୍କ ହେଉଛି, ଦଳ ହେଉଛି କ୍ରିଟିକାଲ ତାଙ୍କ ପାଇଁ। ଦଳ ଫାଷ୍ଟ ହେଉଛି ଦଳ ପୋଖରୀରୁ ଦଳ କ୍ଲିୟର କରିବାର ଅଛି, ଦଳ କ୍ଲିୟର କରିସାରିଲା ପରେ ତାପରେ ତାଙ୍କୁ ଛଡ଼ା ଯିବେ ମାଛ। ମାଛ ଛଡ଼ା ହେଇସାରିଲା ପରେ ତାଙ୍କୁ କିଛି ଦିନ ପାଇଁ ପାଣିରେ ଆଗ ଅକ୍ସିଜେନ୍ ମଟର ଚଲେଇକି ପାଣି ଅକ୍ସିଜେନ୍ ଦିଆହବ, ତାପରେ ତାଙ୍କୁ ପୁରାପୁରି ଫ୍ରି କରାହେଇଯିବ, ତାପରେ ଛାଡ଼ି ସାରିକି ପୁରା ଫ୍ରି ହେଇଯିବ, ତାପରେ ତାଙ୍କୁ ପ୍ରୋସେସିଂ ହିସାବରେ ଖାଦ୍ୟ କୋଉ ଟାଇମରେ କଣ ଦିଆଯାଏ ସେଟା ଦେଖାଯାଏ।
0: କେମିତି ଖାଦ୍ୟ ଦଉଛ ମାନେ କେତେ ପ୍ରକାର ତ ମାଛ ଛାଡ଼ିଛ?
1: ଆଜ୍ଞା,
0: କିଏ କେମିତି କେମିତି କଣ ଖାଉଛନ୍ତି କେମିତି ଜାଣିବ?
1: ନାଇଁ, ସେ ସମସ୍ତେ ଖାଦ୍ୟ ପକେଇଦେଲେ ଆରାମସେ ସେ ସମସ୍ତେ ଆସି ଖାଇ,
0: ମାନେ ଏପଟେ କହୁଛ ଚାନ୍ଦି ଅଛି ସେପଟେ,
1: ହଁ ସବୁ ଗୋଟେ ଏକ ଗୋଚର ଜାଗାରେ ଅଛନ୍ତି,
0: ଗୋଟେ ଜାଗାରେ ଅଛନ୍ତି, କିଛି ଅସୁବିଧା
1: ନା? ନା କିଛି ନାହିଁ,
0: ବେଳେବେଳେ ଦେଖାଯାଏ କି ସେମାନେ କିଛି ରୋଗ ହେଲେ କି କେମିତି,
1: ହଁ ଯେତେବେଳେ ମାନେ ଆମର ପାଣି ଟିକେ ଖରାପ ହେଇଯାଏ ତ ସେ ଅଟୋମେଟିକାଲି ତାଙ୍କ ଦେହରେ ମାନେ ବ୍ଲଡ୍ ମାନେ ଇଏ ହେଇକି ନାଲି ପଡ଼ିକି ସେ ଉପରକୁ ଉଠିଯାଆନ୍ତି।
0: ସେ ସମୟରେ କ'ଣ କରନ୍ତି?
1: ପାଣି ଆମର ଯେଉଁ ଆମର ଅଛି, ଆମର ଫିଟିକିରି ହେରିକା ଚୂନ ଅଛି, ଫିଟିକିରି ଅଛି, ତାକୁ ପକେଇକି ପାଣିଟାକୁ କ୍ଲିୟର କରୁ।
0: ଆଜ୍ଞା, ପାଣିଟାକୁ ସଫା କରିଦେଲେ ପୁଣି
1: ତାଙ୍କର ସେ ଚାଲିଲେ।
0: ଏବେ କେବେ ଅମଳ କରିବେ ମାଛ?
1: ଏବେ ଆଉ ଯାହା 6 ମାସ ପାଖାପାଖି,
0: 6 ମାସ ଗଲେ କରିବେ। କେତେ ଦିନ ହେଲା ପଡ଼ିଲାଣି?
1: ପଡ଼ିଲାଣି ବର୍ଷେ 1.5 ବର୍ଷ ପାଖାପାଖି।
0: ମାଛର
1: ନିଜେ ଇଞ୍ଜେକ୍ସନ ଦିଆହଉଛି, ନିଜେ ପ୍ରଡକ୍ସନ
0: କରୁଛ?
1: ବିଟେକ୍ ଏବେ କମ୍ପ୍ଲିଟ୍ ହେଲା, ଏଇ ବର୍ଷ ବିଟେକ୍ ଲାଷ୍ଟ ଇୟର କମ୍ପ୍ଲିଟ୍ ହେଲା। ମୁଁ ଜବ୍ ବି 3-4 ବର୍ଷ ମୁମ୍ବାଇରେ ଥିଲି, IT ସେକ୍ଟରରେ କାମ କରିଛି,
0: ତାପରେ ଏ କାମ ସବୁ ଦେଖାଶୁଣା ଚାଲିଛି, ଏପଟେ ପାଠ ସେପଟେ। କେମିତି ଲାଗୁଛି, ଖୁସି ଲାଗୁଛି, ଚାଷର ଗୋଟେ ଆନନ୍ଦ?
1: ଗାଁ ଗହଳିର କଥା ସବୁଠୁ ବେଷ୍ଟ ହେଉଛି ଗାଁ, ସହରରେ ଆପଣ ଯେତେ ବର୍ଷ ରହନ୍ତୁ ଅଛେ, ଗାଁରେ ଆସିକି ଗୋଟେ ମାସ 2 ମାସ ରହିବେ ସେଇଟା ବେଷ୍ଟ।
0: ତମର ଏଇ ଚାଷବାସରୁ ହିଁ ସବୁ, ନିଜେ ପାଠ ପଢିଛ, ନିଜେ ପରିବାର ମେଣ୍ଟେନାନ୍ସ ସବୁ ଚାଲିଛି ନା, ସବୁ ଏକାଠି ଅଛନ୍ତି ସମସ୍ତେ, ତାହେଲେ ବହୁତ ବଢିଆ କଥା। ଏମିତି ଖୁସିରେ ଥାଉ, ହସି ଖୁସିରେ, ଧନ୍ୟବାଦ। ତାହେଲେ ଆମେ ବର୍ତ୍ତମାନ କଣ କରିବା ଜଗନ୍ନା?
2: କଣ କରିବା ମାନେ ବର୍ତ୍ତମାନ ତ ସକାଳୁ ଆସି ବର୍ତ୍ତମାନ ସଞ୍ଜ ହେବାକୁ ବସିଲାଣି। ଅନେକ ଚାଷୀ ଭାଇ ଭଉଣୀ ମାନେ ଏଇ ଗଡ଼ସାନପଟୁ ଗ୍ରାମରେ ତାଙ୍କର ଚାଷ ସମ୍ପର୍କରେ ଅଭିଜ୍ଞତା ବର୍ଣ୍ଣନା କଲେ। ଗାଁର ସଂସ୍କୃତି ବିଷୟରେ, ପର୍ବପର୍ବାଣୀ ବିଷୟରେ ଆମେ ଜାଣିଲେ, ଆଉ ଜୈବିକ ପଦ୍ଧତିରେ ଯେହେତୁ ଚାଷ କରୁଛନ୍ତି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ। ତେବେ ଆଜି ଟିକେ ଛାଇ ଛାଇଆ ପାଗ ରହିଛି, ସଞ୍ଜ ହେବାକୁ ବସିଲାଣି, ଗୋଟିଏ ଦିନ ଆମେ ଗାଁରେ ବିତେଇଲେ, ଆଉ ଆମର ଯିଏ ଭାଇ ଆୟୋଜକ ଅଛନ୍ତି ତାଙ୍କୁ ଟିକେ ପଚାରି ବୁଝ, ଆଜିର ଦିନଟି ଯେଉଁ ଆକାଶବାଣୀ ପୁରୀର ଟିମ୍ ଆସି ଉପସ୍ଥିତ ହେଲେ, ଚାଷୀ ଭାଇଙ୍କର ଅନୁଭୂତି ନେଲେ, ତାଙ୍କୁ କେମିତି ଲାଗିଲା ଟିକେ ପଚାରି ବୁଝ।
0: ହଁ ନିଶ୍ଚୟ ଭାଇ, ଅନନ୍ତ ଭାଇ, ଆଜି ଆମେ ଆସିକି ଆପଣଙ୍କ ଗାଁରେ ପହଞ୍ଚିଛୁ, ଏଇଟା ହେଉଛି ଗଡ଼ସାନପଟୁ ଗ୍ରାମ କଣାସ ବ୍ଲକ, ଆପଣଙ୍କୁ କେମିତି ଲାଗୁଛି? ଆମକୁ ତ ବହୁତ ଭଲ ଲାଗିଲା ଆପଣଙ୍କର ଯେଉଁଭଳି ଭାବରେ ଆତିଥେୟତା, ଯେଉଁଭଳି ଭାବରେ ଆମକୁ ସତ୍କାର କଲେ, ଆପଣଙ୍କୁ ବି କେମିତି ଲାଗୁଛି? ଆମେ ଆସି ପହଞ୍ଚୁଛୁ, ସବୁବେଳେ ଷ୍ଟୁଡିଓରେ ହିଁ ଆମର କାର୍ଯ୍ୟକ୍ରମ ହୁଏ, ଆପଣମାନେ ରେଡିଓରେ ଶୁଣନ୍ତି, କିନ୍ତୁ ଆଜି ସିଧାସଳଖ ଆପଣଙ୍କ ପାଖରେ ଆମେ ପହଞ୍ଚୁ, କେମିତି ଲାଗୁଛି ଆପଣଙ୍କ ଅନୁଭୂତି ଟିକେ ଜାଣିବା?
3: ବହୁତ ବହୁତ ଖୁସି ଲାଗୁଛି, ଯାହା ହଉ ଜଗନ୍ନାଥ ଧାମରୁ ପୁରୀରୁ ଆପଣମାନେ ଆସି ଏଠି ବହୁତ ସମୟ ଆମ ପାଇଁ ଦେବାରୁ ଆମେ ବହୁତ ଚାଷୀ ଭାଇ ମାନେ ବହୁତ ଖୁସି ହଉଛୁ, ବହୁତ ବହୁତ ଖୁସି, ଧନ୍ୟବାଦ।
0: ରାଧେଶ୍ୟାମ ବାବୁ, ଆପଣ କଣ କହିବେ? ଆମେ ଆସି ଆପଣଙ୍କ ପାଖରେ, ପୁଣି ଗାଁରେ ସିଧାସଳଖ ଆପଣଙ୍କ ପାଖରେ ବସିଛୁ, ଆପଣ କଣ କହିବେ?
4: ମୋ ଅନୁରୋଧ କ୍ରମେ ତ ଆପଣମାନେ ବାର ବାର ଆମ ଅଞ୍ଚଳକୁ ଆସୁଛନ୍ତି, ମୁଁ ବହୁତ ଖୁସି ଯେ ଆପଣମାନେ ମାନେ ଅଲ୍ ଇଣ୍ଡିଆ ରେଡିଓ ଆମ ଅଞ୍ଚଳରେ ଆସିକି ପହଞ୍ଚିଛି। ମୁଁ ସମସ୍ତଙ୍କ ତରଫରୁ, ଗଡ଼ସାନପଟୁ ଗ୍ରାମବାସୀଙ୍କ ତରଫରୁ, ଆମ 14 ମୌଜା ତରଫରୁ, ମୋ

0: ସାଙ୍ଗରେ ପୁରିଆଦା ଅଛନ୍ତି ସମସ୍ତଙ୍କ ତରଫରୁ ଆପଣମାନଙ୍କର ପୁରା ଦଳକୁ ଆଜି ଧନ୍ୟବାଦ ଦଉଛି। ଆପଣମାନେ ଏଇଭଳିଆ କାର୍ଯ୍ୟକ୍ରମ କରନ୍ତୁ, ଏହା ଗଲା ପରେ ଚାଷୀ ଭାଇମାନେ ସମସ୍ତେ ଆଗକୁ ଆଗକୁ ଚାଲିବେ।
1: ଆମକୁ ପୁଣି ଆଗକୁ ଏମିତି ଡାକିବେ ନା ଡାକିବେନି?
0: ନିଶ୍ଚିତ ଡାକିବେ ଆଜ୍ଞା, ଆପଣମାନଙ୍କୁ ଡାକିଲେ ଆପଣମାନଙ୍କ ବାର୍ତ୍ତାଟା ସବୁ ଚାଷୀ ଭାଇମାନଙ୍କ ଘରେ ପହଞ୍ଚିବ।
1: ତେବେ ଭାଇମାନେ ଯେଉଁମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ନିଶ୍ଚିତ ଭାବରେ ଆପଣ ବି ଆପଣଙ୍କ ଗାଁକୁ ଡାକିଲେ ଆମେ ନିଶ୍ଚୟ ଯିବୁ। ଗାଁ ପରିବେଶ କଥା, ଗାଁର କୃଷି ଆଉ ଗାଁର ମେଳା ମୌଜ ସବୁ କଥା ଆମେ ନିଜେ କଥା ହେବା, ପାଖରେ ବସିବା। ଆଉ ଆଜି ତ ମାନେ ସମୟ ହେଲାଣି, ଏପଟେ ଛାଡ଼ିକି ଯିବାକୁ ଇଚ୍ଛା ହଉନି, କାରଣ ଭାଇମାନେ ଆମ ପାଖରେ ଉପସ୍ଥିତ ଅଛନ୍ତି। କିନ୍ତୁ ସମୟ ହାତରେ ଆମେ ସମସ୍ତେ ବନ୍ଧା, ପୁଣି ଆମେ ଜଗନ୍ନାଥ ଧାମକୁ ଯିବା ନା କ'ଣ? ଜଗନ୍ନାଥ, ଆମେ ଯେଉଁ ଏଇ ପରିବେଶରେ ଥିଲେ, ଏଇ ପୋଖରୀରେ ଯେଉଁ ମାନେ ହଂସ ଅଛନ୍ତି, ଏପଟେ ଗଛ ସେପଟେ ଗଛ, ଅତି ସୁନ୍ଦର ପରିବେଶ, ଏପଟେ ପୋଖରୀ ସେପଟେ ପୋଖରୀ, ତାପରେ ନଦୀବନ୍ଧରେ ଆସିଲେ ପୁଣି କଦଳୀ ହୁଡ଼ା, ତାପରେ ଆମର ହଂସ ଚାଲିଛନ୍ତି। କିନ୍ତୁ ଏଇ ପରିବେଶରୁ ଆମେ ଯିବାକୁ ଇଚ୍ଛା କରୁନୁ, ତଥାପି ସମୟ ହାତରେ ଆମେ ସମସ୍ତେ ବନ୍ଧା। ତା ପୂର୍ବରୁ ଧନ୍ୟବାଦ ଦେବି, ଆମର ଆୟୋଜକ ଥିଲେ ଅନନ୍ତ ବଳିଆର ସିଂ ଭାଇ, ଆଉ ରାଧେଶ୍ୟାମ ବିଶ୍ୱାଳ ଭାଇ ବି ଅଛନ୍ତି, ସେ ବି ମଧ୍ୟ ବହୁତ ସହଯୋଗ କରିଛନ୍ତି। ଆଉ ଆମର ଭାଇମାନେ ବି ଆମ ପାଖରେ ଉପସ୍ଥିତ ଅଛନ୍ତି, କି ଗୀତ ଗାଇଲେ ଆଉ ସମସ୍ତେ କଥା କହିଲେ, ତାଙ୍କର ଚାଷବାସର କଥା, ମେଳା ମୌଜର କଥା, ସମସ୍ତେ ଏଠି ଉପସ୍ଥିତ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଦେବି ଆମ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ, ଆକାଶବାଣୀ ପୁରୀ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ଆଉ ମୁଁ ଆପଣଙ୍କର ପ୍ରିୟ ଉପସ୍ଥାପିକା ମାନ୍ୟପା,
2: ଆଉ ମୁଁ ଜଗନ୍ନାଥ,
1: ନମସ୍କାର।
3: ଶ୍ରୋତବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଗାଁରୁ କିଷାନବାଣୀ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଥିଲେ ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ।

ଶ୍ରୋତାବନ୍ଧୁ ଶୁଣୁଥିଲେ ରୂପକ କୁମାର ପରିଡ଼ାଙ୍କ କଣ୍ଠରେ, ଗୀତିକାର ଥିଲେ ଗୋକୁଳାନନ୍ଦ ଧଳ। ଏବେ ଶୁଣନ୍ତୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ଗୀତିକାର ରହିଛନ୍ତି ଡକ୍ଟର ନିର୍ମଳ ନାୟକ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ସୋନୁ ନିଗମଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଭଜନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି କିନ୍ତୁ ମୁଁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ
2: 1,00,000 ଦିଅନ୍ତୁ ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
2: ଆରେ
1: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
3: ହେଲୋ ମମ୍ମା,
1: ହାଇ।
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ବର୍ତ୍ତମାନ ଶୁଣନ୍ତୁ ତୃପ୍ତି ଦାସଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଭଜନ, ରାମକୃଷ୍ଣ ନନ୍ଦଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୃପ୍ତି ଦାସଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଭଜନ। ଏଥର ଶୁଣନ୍ତୁ ସୁବାସ ମିଶ୍ରଙ୍କ ହୃଦୟସ୍ପର୍ଶୀ ରଚନାକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ସୋନାଲି ବାଜପେୟୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସୋନାଲି ବାଜପେୟୀଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଗୀତିକାର ସୁବାସ ମିଶ୍ର।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି କିନ୍ତୁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ।
0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ନମସ୍କାର ଆକାଶବାଣୀ ସମାଚାର କି ସାଥ ମେ ରତ୍ନା ପାଣ୍ଡେ। प्रधानमंत्री नरेंद्र मोदी ने आज ईरान के राष्ट्रपति डॉक्टर मसूद पजेशकियन से टेलीफोन

କାର୍ଯ୍ୟକ୍ରମ ଆରାଧନା ସକାଳ 7:25ରେ ପ୍ରଚାର କରିବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁର କାର୍ଯ୍ୟକ୍ରମ ପୁରାତନୀ କେତୋଟି ପଲ୍ଲୀଗୀତ ପ୍ରଚାର କରିବୁ ସକାଳ 7:40ରେ ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 9:30ରେ ପ୍ରଚାର କରିବୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଦିନ 10ଟାରେ ଶୁଣିବେ ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଏବେ କହି ରଖୁଛୁ ପାଣିପାଗ ଖବର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା 3 ଜୁଲାଇରୁ 4 ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାର ତଟବର୍ତ୍ତୀ ସମୁଦ୍ରକୂଳ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଜାରି କରାଯାଇଛି ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା ଚଳିତ ଅଧିବେଶନକୁ ଏଇଠି ବିରାମ ଘୋଷଣା କରୁଛୁ ଆଗାମୀକାଲି ପ୍ରାତଃ 5:00

କାର୍ଯ୍ୟକ୍ରମ ଆରାଧନା ସକାଳ 7:25ରେ ପ୍ରଚାର କରିବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁର କାର୍ଯ୍ୟକ୍ରମ ପୁରାତନୀ କେତୋଟି ପଲ୍ଲୀଗୀତ ପ୍ରଚାର କରିବୁ ସକାଳ 7:40ରେ ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 9:30ରେ ପ୍ରଚାର କରିବୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଦିନ 10ଟାରେ ଶୁଣିବେ ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶ୍ରୋତବନ୍ଧୁ ଶୁଣିଲେ ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଏବେ କହି ରଖୁଛୁ ପାଣିପାଗ ଖବର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା 3 ଜୁଲାଇରୁ 4 ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାର ତଟବର୍ତ୍ତୀ ସମୁଦ୍ରକୂଳ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଜାରି କରାଯାଇଛି ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା ଚଳିତ ଅଧିବେଶନକୁ ଏଇଠି ବିରାମ ଘୋଷଣା କରୁଛୁ ଆଗାମୀକାଲି ପ୍ରାତଃ 5:51